ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦ ଆଶ୍ୱିନ 8 ଦିନ, ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 30 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଗାଇଛନ୍ତି ଦ୍ୱୈତ କଣ୍ଠଶିଳ୍ପୀ ଆଲୋକ କୁଣ୍ଡୁ ଏବଂ ସସ୍ମିତା। ଗୀତ ରଚନା ଡକ୍ଟର ଶିବକୁମାର ରଥ।

ଶେଷ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ।

ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଆମେ ସମସ୍ତେ ଜୀବନରେ ଆନନ୍ଦ ଓ ଶାନ୍ତି ଚାହୁଁ। ଏପରିକି ବୃକ୍ଷଲତାଦି ମଧ୍ୟ ସୂର୍ଯ୍ୟକିରଣ ପାଇଁ ତାଙ୍କର ଆନନ୍ଦ ଅନ୍ୱେଷଣରେ ପ୍ରସାରିତ ଏବଂ ବିସ୍ତାରିତ ହୁଅନ୍ତି। ତେବେ ଏ ଆନନ୍ଦ ଆମେ କେମିତି ବା କେଉଁଠୁ ପାଇବା? ଆମେ ବୁଝିବା ଉଚିତ ଯେ ଆନନ୍ଦ ଏବଂ ଶାନ୍ତି ଏକ ମାନସିକ ସ୍ଥିତି। ଶରୀର ହୁଏତ ପ୍ରଭାବ ପକାଇପାରେ ବା ପରିବେଶ, ଆମର ଧନ ସମ୍ପତ୍ତି କିଛି କିଛି ସାହାଯ୍ୟ କରିପାରେ, କିନ୍ତୁ ଆମର ପ୍ରକୃତ ଆନନ୍ଦ ମୁଖ୍ୟତଃ ଆମର ମନ ଏବଂ ମନୋଭାବ ଉପରେ ନିର୍ଭର କରେ। ଏ ବିଷୟରେ ଗୋଟିଏ ସୁନ୍ଦର କଥା ଅଛି। ଜଣେ ବୟସ୍କ ଲୋକ ଗୋଟିଏ ବୃଦ୍ଧାବସ୍ଥାରେ ଲୋକଙ୍କ ପାଇଁ ନିର୍ମିତ ବାସସ୍ଥାନକୁ ଗଲେ। ସେ ସେଠାରେ ରହିବାକୁ ଚାହୁଁଥିଲେ। ସେଠାରେ ତାଙ୍କୁ କେଉଁ ରୁମ୍ଟି ଦିଆଯାଇଛି ତାଙ୍କୁ କୁହାଗଲା ଏବଂ ତାଙ୍କୁ କୁହାଗଲା ଯେ ରୁମ୍ଟି ସଫା କରି ତାଙ୍କର ବ୍ୟବହାର ପାଇଁ ରଖାଯାଇଛି। ସେ ରୁମ୍କୁ ନ ଯାଇ ସେଠିକାର ଅଫିସରେ ବସି କହିଲେ, ରୁମ୍ଟି ବହୁତ ଭଲ ଏବଂ ମୁଁ ଖୁବ୍ ଆନନ୍ଦିତ ଯେ ଏଭଳି ରୁମ୍ଟିଏ ମୋତେ ମିଳିଛି। ଏକଥା ଶୁଣି ଅଫିସର ସେକ୍ରେଟେରୀ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କହିଲେ, ଆପଣ ତ ରୁମ୍ଟି ଏପର୍ଯ୍ୟନ୍ତ ଦେଖିନାହାନ୍ତି, କିପରି କହୁଛନ୍ତି ଯେ ଆପଣ ଅତ୍ୟନ୍ତ ଆନନ୍ଦିତ? ବୟସ୍କ ଲୋକ ଉତ୍ତର ଦେଲେ, ରୁମ୍ ସାଙ୍ଗରେ ମୋର ଆନନ୍ଦର କିଛି ସମ୍ପର୍କ ନାହିଁ। ମୁଁ ମୋ ମନରେ ସ୍ଥିର କରିଦେଇଛି ଯେ ମୁଁ ଯେଉଁ ରୁମ୍ରେ ରହିବି ସେଠାରେ ଆନନ୍ଦରେ ରହିବି। ଏଇଟା ମୋର ମନର ସିଦ୍ଧାନ୍ତ, ରୁମ୍ର ନୁହେଁ। ତେଣୁ ରୁମ୍ର ଅବସ୍ଥା ଅନୁସାରେ ମୋର ଆନନ୍ଦ ନିର୍ଭର କରେ ନାହିଁ। ଏହି କଥାରୁ ଆମେ ଶିଖିବା ଉଚିତ ଯେ ଆମ ମନ ଉପରେ ଅଧିକାଂଶ କ୍ଷେତ୍ରରେ ଆମର ଆନନ୍ଦ ନିର୍ଭର କରେ। ତେଣୁ ଆମ ମନକୁ ସଦାସର୍ବଦା ଶାନ୍ତ ଏବଂ ଅବିଚଳିତ ରଖିବା ଦରକାର। ଏକଥା ସବୁ ଧର୍ମରେ, ସବୁ ଶାସ୍ତ୍ରରେ କୁହାଯାଇଛି। ଏଥିପାଇଁ ପୂଜା, ଉପାସନା, ଧ୍ୟାନ, ନିରବରେ କିଛି ସମୟ ଶାନ୍ତ ରହିବା ଅତ୍ୟନ୍ତ ସହାୟକ। ପରମେଶ୍ୱରଙ୍କୁ ସତ୍, ଚିତ୍ ଓ ଆନନ୍ଦ ବୋଲି ବର୍ଣ୍ଣନା କରାଯାଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ ଆମର ଜୀବନର ଲକ୍ଷ୍ୟ ହେଉଛି ଆନନ୍ଦ ପ୍ରାପ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଆକର୍ଷଣୀୟ ଓ ଆନନ୍ଦମୟ ବୋଲି ଶାସ୍ତ୍ରରେ କୁହାଯାଇଛି। ପ୍ରଭୁ ଯୀଶୁଖ୍ରୀଷ୍ଟ, ଭଗବାନ ବୁଦ୍ଧ, ମହାବୀର ଜୈନ ଇତ୍ୟାଦି ଯେତେ ମହାତ୍ମା ଏବଂ ସାଧୁ ସନ୍ଥ ଅବତାରମାନେ ଅଛନ୍ତି, ତାଙ୍କର ମୁଖ ସୌନ୍ଦର୍ଯ୍ୟରେ ଓ ଜୀବନରେ ଦୈନନ୍ଦିନ ବ୍ୟବହାରରେ ଆନନ୍ଦ ବିତରଣ କରିଛନ୍ତି, ଲୋକମାନଙ୍କର ସୁଖ ଓ ମଙ୍ଗଳ କାମନା କରିଛନ୍ତି। ଆମେ ସମସ୍ତେ ଶୋଇବାକୁ ଭଲ ପାଉ, କାରଣ ନିଦ୍ରାରେ ଆମର ମନ ବିଚଳିତ ହୁଏ ନାହିଁ। ସୁଷୁପ୍ତିରେ ସ୍ୱପ୍ନବିହୀନ ଅବସ୍ଥାରେ ଅଶେଷ ଆନନ୍ଦ ପ୍ରାପ୍ତ ହୁଏ। ଏହାର ଅର୍ଥ ହେଉଛି ଆନନ୍ଦ ହିଁ ଆମର ପ୍ରକୃତରେ ସ୍ୱାଭାବିକ ସ୍ଥିତି। ଜାଗ୍ରତ ସମୟରେ ପରିବେଶ ଓ ଅନ୍ୟାନ୍ୟ ପରିସ୍ଥିତିରେ ଆମେ ମନରେ ବିଚଳିତ ହୋଇପଡ଼ୁ ଏବଂ ଆନନ୍ଦକୁ ହରାଇ ବସୁ। ତେଣୁ ଆମେ ଅଭ୍ୟାସ କରି କିଛି ସମୟ ଶାନ୍ତ ନିଶ୍ଚଳ ରହିଲେ ପ୍ରତିଦିନ ନିଶ୍ଚୟ ଭାବେ ଆନନ୍ଦ ଉପଭୋଗ କରିପାରିବା।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ କବି ପ୍ରସାଦ ମିଶ୍ର। ଯିଏ ପୁରୁଷୋତ୍ତମ ସ୍ୱୟଂ ସମ୍ପୂର୍ଣ୍ଣ ସତ୍ୟ ସନାତନ ଜ୍ୟୋତିର ଜ୍ୟୋତି, ସେହି ସର୍ବବିଦ୍ୟମାନ ସର୍ବଶକ୍ତିମାନ ଓ ସର୍ବଜ୍ଞ ଭଗବାନଙ୍କ ଶ୍ରୀଚରଣ ତଳେ ଅନନ୍ତ କୋଟି ପ୍ରଣାମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 173ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଦେବଗଣ ମହାତ୍ମା ଦଧିଚିଙ୍କ ନିକଟକୁ ଯାଇ ତାଙ୍କର ଅସ୍ଥି ସମୂହ ଦାନ ପାଇଁ ପ୍ରାର୍ଥନା କରିବାରୁ ସେ ଭଗବାନଙ୍କଠାରେ ଆତ୍ମସମର୍ପଣ କରି ଶରୀର ପରିତ୍ୟାଗ କରିଛନ୍ତି। ଋଷି ପ୍ରଦତ୍ତ ଅସ୍ଥି ଦ୍ୱାରା ବଜ୍ର ନିର୍ମିତ ହୋଇଛି। ଇନ୍ଦ୍ର ସେହି ବଜ୍ର ଧରି ବୃତ୍ରାସୁରକୁ ଆକ୍ରମଣ କରିଛନ୍ତି। ପ୍ରବଳ ଯୁଦ୍ଧ ସଂଗଠିତ ହୋଇଛି। ଶେଷ ପର୍ଯ୍ୟନ୍ତ ଅସୁରଗଣ ହତାଶ ଏବଂ ଧୈର୍ଯ୍ୟହୀନ ହୋଇ ପଳାଇଛନ୍ତି। ବୃତ୍ରାସୁର ତାଙ୍କୁ ତିରସ୍କାର ସୂଚକ ଅଥଚ ଜ୍ଞାନଗର୍ଭ ବାକ୍ୟ ପ୍ରୟୋଗ କଲେ ମଧ୍ୟ ସେମାନେ ଶୁଣୁନାହାନ୍ତି।

ମତି ମୋର ତିଶୁଳେ ତୋ ଶରୀର ନାଶ ହୋଇବ ଦୁରାଚାର ଅଗ୍ନି ନ କରିବ ଦହନ ଖାଇବେ ବୃଦ୍ଧ କୃମି ଶ୍ୱାନ ଯେତେ ତୋ ସଙ୍ଗେ ଦୁଷ୍ଟ ଜନେ ଶସ୍ତ୍ର ଧରିଣ ଛନ୍ତି ରଣେ ଯେ ମୋତେ ପ୍ରହାରକୁ କଲେ ତାହାଙ୍କୁ ଛାଡ଼ିବି କି ଭଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 173ତମ ଭାଗ। କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ଶିବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା ଡକ୍ଟର ଦାସରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସ୍ୱଳ୍ପ ଖାଲୁଆ ଓ ମଧ୍ୟମ ରୁଆଧାନ ଜମିରେ ପିଲ ଆସିବା ସମୟରେ ରୋଇବାରୁ 20-25 ଦିନ ପରେ ଅଧିକ ଅମଳକ୍ଷମ କିସମ ପାଇଁ ଏକର ପିଛା 35 କିଲୋଗ୍ରାମ ୟୁରିଆ ଏବଂ ଶଙ୍କର ଜାତୀୟ କିସମ ପାଇଁ ଏକର ପ୍ରତି 42 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ସଠିକ୍ ସମୟରେ ରୁଆଯାଇଥିବା ଧାନରେ କେଣ୍ଡା ଧରିବା ଆରମ୍ଭ ଅବସ୍ଥାରେ ରୋଇବାର 50-55 ଦିନ ପରେ ଦ୍ୱିତୀୟ ପିଲ ସାର ଭାବେ ଏକର ପ୍ରତି 17.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। କିନ୍ତୁ ବାଲିଆ ମାଟି ଜମିରେ 17.5 କିଲୋଗ୍ରାମ ୟୁରିଆ ସହିତ 13 କିଲୋଗ୍ରାମ ଏମ୍ଓପି ପ୍ରୟୋଗ କରନ୍ତୁ। ଘାସ ନିୟନ୍ତ୍ରଣ ପାଇଁ ଏକର ପିଛା 4 କିଲୋଗ୍ରାମ ଘାସମରା ଦାନାଦର ବେନ୍ ସଲଫ୍ୟୁରାନ୍ ମିଥାଇଲ 0.6% ସହିତ, ପ୍ରେଟିଲା କ୍ଲୋର 6% ଜିଆର ସହିତ 4 କିଲୋଗ୍ରାମ ବାଲି ମିଶାଇ ଧାନ ତଳି ରୋଇବାର 5-10 ଦିନ ପରେ ପ୍ରୟୋଗ କରନ୍ତୁ, କିମ୍ବା ଘାସ ଗଜା ହେବାର 8-10 ଦିନ ପରେ ଅର୍ଥାତ୍ ଘାସ 2-3 ପତ୍ର ହୋଇଥିବା ଅବସ୍ଥାରେ 100 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ 10% ଏସି 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରରେ 8 ଟାଙ୍କି ଦ୍ରବଣ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକ ଏକର ପିଛା 4-5 ଫେରମନ ଯନ୍ତା ଲଗାନ୍ତୁ। ଯଦି ଗୋଟିଏ ଯନ୍ତା ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି, ତେବେ ଏକର ପିଛା 800 ମିଲିଲିଟର ଆଜା ଡିରେକ୍ଟିନ 0.15% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନେଲିପ୍ରୋଲ 0.4% ଜିଆର ସହିତ ବାଲି ସମାନ ଭାବରେ ମିଶାଇ, କିମ୍ବା 60 ମିଲିଲିଟର କ୍ଲୋରାଟ୍ରାନେଲିପ୍ରୋଲ 18.5% ଏସି ସହିତ 200 ଲିଟର ପାଣିରେ, କିମ୍ବା 10 କିଲୋଗ୍ରାମ କାଟ୍ରାର୍ ହାଇଡ୍ରୋକ୍ଲୋରାଇଡ 4G କିମ୍ବା 100-120 ମିଲିଲିଟର ଟ୍ରେଟ୍ରାନିଲ୍ପ୍ରୋଲ 200 ଏସି କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ 20WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକ୍ରୋଗ୍ରାମା ଜାପୋନିକମ୍ କାର୍ଡ 7-10 ଦିନ ଅନ୍ତରରେ ପ୍ରୟୋଗ କରନ୍ତୁ। ଧାନ ବୁଦା ପ୍ରତି ଯଦି 2 ମୋଡ଼ା ପତ୍ର ଦେଖାଯାଏ, ତେବେ ପତ୍ରମୋଡ଼ା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି କିମ୍ବା 100-120 ମିଲିଲିଟର ଟ୍ରେଟ୍ରାନିଲିପ୍ରୋଲ 200 ଏସି କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ 20WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ବଙ୍ଗିପୋକର ଆକ୍ରମଣ ହେଲେ ଏକର ପିଛା 400-600 ମିଲିଲିଟର ଫିପ୍ରୋନିଲ 0.5% ଏସି କିମ୍ବା 40 ଗ୍ରାମ ଥାୟୋମେଥୋକ୍ସାମ 25% WG କିମ୍ବା 100 ମିଲିଲିଟର ଲାମ୍ବଡ଼ା ସାଇହାଲୋଥ୍ରିନ 5% ଇସି କିମ୍ବା 500 ମିଲିଲିଟର କ୍ଲୋରୋପାଇରିଫସ 20% ଇସି କିମ୍ବା 20 କିଲୋଗ୍ରାମ କାର୍ବୋଫ୍ୟୁରାନ 3% CG ପ୍ରୟୋଗ କରନ୍ତୁ। ସିଞ୍ଚନ କରିବା ସମୟରେ ପ୍ରତି ଏକର ପାଇଁ 200 ଲିଟର ପାଣି ବ୍ୟବହାର କରନ୍ତୁ। ବୁଦା ପ୍ରତି 5-10 ମାଟିଆ ଗୁଣ୍ଡି ପୋକ ଦେଖାଦେଲେ ଜମିର ସୂକ୍ଷ୍ମ ପରିବେଶକୁ ପରିବର୍ତ୍ତନ କରନ୍ତୁ, ଯେପରି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରହିବ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ନ ରହିବା ଦରକାର। ଏହାପରେ ଯଦି ପୋକ ଦେଖାଯାଆନ୍ତି, ତେବେ ଏକର ପିଛା ଟ୍ରାଇ ଫ୍ଲୁମେଜୋ ପାଇରିନ 10% ଏସି 94.5 ମିଲିଲିଟର କିମ୍ବା ପାଇମେଟ୍ରୋଜିନ 85% WG 120 ଗ୍ରାମ କିମ୍ବା 60-80 ଗ୍ରାମ ଡାଇନୋଟିଫ୍ୟୁରାନ 20% ଏସ୍ଜି କିମ୍ବା 200-300 ମିଲିଲିଟର ଇଥୋଫେନୋପ୍ରକ୍ସ 10% ଇସି କିମ୍ବା 400 ଗ୍ରାମ ଏସିଫେଟ 75% ଏସ୍ପି କିମ୍ବା 400-600 ମିଲିଲିଟର ଫିପ୍ରୋନିଲ 5% ଇସି 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ।
0: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳୀ ଆଖଡ଼ା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ରହିଛି କାର୍ଯ୍ୟକ୍ରମ ହେଲୋ ବାରିପଦା କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଖଞ୍ଜଣି ଭଜନ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:00 ଭକ୍ତିଗୀତ କାର୍ଯ୍ୟକ୍ରମ, ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:15, ରାତି 8:30 ଏବଂ ରାତି 10:20। ସନ୍ଧ୍ୟା 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରହିଛି ରାତି 8:00, ରାତି 8:40 ଗୀତ ଅତୀତ କାର୍ଯ୍ୟକ୍ରମ। ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଗୃହ ନିର୍ମାଣ ସହାୟତା, ଫସଲ କ୍ଷତି ଏବଂ ରିଲିଫ ଶିବିର ଆୟୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଚାରୋଟି ଜିଲ୍ଲା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ 10 କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ପାଇଁ ସର୍ବାଧିକ 5 କୋଟି, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ 2 କୋଟି ଲେଖାଏଁ ଏବଂ ଝାରସୁଗୁଡ଼ାକୁ 1 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚାରୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ପଦ ପୂରଣୀ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଗତକାଲି ଶେଷ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ 3 ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2026 ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତରେ ସ୍ୱଷ୍ଟୀକରଣ ଦିଆଯାଇଛି। ଏକ ଭିଡ଼ିଓ ବାର୍ତ୍ତାରେ ସଭାପତି ଶ୍ରୀକାନ୍ତ ତରାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭ୍ରାନ୍ତିକର ତଥ୍ୟକୁ ବିଶ୍ୱାସ ନ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି। ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁରୀ ଗୁଣ୍ଡିଚା ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିବ। ସକାଳ 7:30ରେ ଏଥିପାଇଁ ଶୁଭ ମୁହୂର୍ତ୍ତ ସ୍ଥିର ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପ୍ରବେଶ ଦେୟମୁକ୍ତ ରଖାଯାଇଛି। ଏହା ପରଠାରୁ ବରିଷ୍ଠ ନାଗରିକ ଏବଂ ଶିଶୁଙ୍କୁ ଛାଡ଼ି ମନ୍ଦିର ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ 10 ଟଙ୍କା ଲେଖାଏଁ ଦାଖଲ କରିବାକୁ ପଡ଼ିବ। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠରେ ଆସନ୍ତା ଶନିବାରଠାରୁ 16 ପୂଜା ଆରମ୍ଭ ହେବ। ଏହାର ସୁପରିଚାଳନା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6:00ରୁ ରାତି 10:00 ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାବର ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ପୃଥିବୀରେ 6500ରୁ ଅଧିକ କଥିତ ଭାଷା ରହିଛି, ଯାହାର ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନୁବାଦକମାନେ ସାହାଯ୍ୟ କରିଥାନ୍ତି। 1953 ଅନ୍ତର୍ଜାତୀୟ ଅନୁବାଦ ସଂଘ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ପୃଥିବୀରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିକୁ ସଶକ୍ତ କରିବା ପାଇଁ ଅନୁବାଦକମାନଙ୍କ ଭୂମିକାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5 ବ୍ଲକ ଧାମନଗର, ଭଦ୍ରକ, ଚାନ୍ଦପାଲି, ତିହିଡ଼ି ଏବଂ ବାସୁଦେବପୁରର 166 ବିଦ୍ୟାଳୟ ଆଜି ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

0: ରାଜ୍ୟରୁ ଗତକାଲି ସୁଦ୍ଧା ରାଜ୍ୟରେ 1484.3 mm ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ସ୍ୱାଭାବିକଠାରୁ 30% ଅଧିକ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ସର୍ବାଧିକ 71% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି। ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଏଥିନିମନ୍ତେ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର କହିଛି। ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି କେନ୍ଦୁଝର ମାଇନର୍ସ ଏବଂ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:00 ଆରମ୍ଭ ହେବ। ଗତକାଲିର କ୍ୱାଲିଫାୟର୍ ମ୍ୟାଚ୍ରେ ଭୁବନେଶ୍ୱର ଟାଇଗର୍ସକୁ 9 ରନ୍ରେ ପରାସ୍ତ କରି ସମ୍ବଲପୁର ୱାରିୟର୍ସ ଫାଇନାଲ୍ରେ ପ୍ରବେଶ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଖାଦ୍ୟ ଓ କର୍କଟ ରୋଗ ଆଲୋଚନା କରିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: କର୍କଟ ରୋଗ କହିଲେ ସମସ୍ତେ ଚମକି ଉଠନ୍ତି। ଆଜ୍ଞା ହଁ, ଚମକିବାର କାରଣ ରହିଛି। କାରଣ ଶତକଡ଼ା 80% ରୋଗୀ ପ୍ରଥମ ଅବସ୍ଥାରେ ଆସିପାରିନଥାନ୍ତି, ତେଣୁ ତାଙ୍କର ମୃତ୍ୟୁ ଅବସମ୍ଭାବୀ ହୋଇଥାଏ। ଦୈନନ୍ଦିନ ଜୀବନର ଖାଦ୍ୟ ଯେ ଏହି ରୋଗକୁ କେତେ ଆୟତ୍ତ କରିପାରେ, ଆସନ୍ତୁ ଆମେ ଆଜି ଜାଣିବା। ସ୍ତନ କର୍କଟ ରୋଗ, ମୁଖ ଗହ୍ୱର, ଖାଦ୍ୟନଳୀ ତଥା ପାକସ୍ଥଳୀ କର୍କଟ ରୋଗ, ମଳଦ୍ୱାର ଓ ମୂତ୍ରାଶୟ କର୍କଟ ରୋଗ ଇତ୍ୟାଦି ଆମର ବିଭିନ୍ନ ପ୍ରକାରର ଖାଦ୍ୟ ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ ଦ୍ୱାରା ପ୍ରଭାବିତ ହୋଇଥାଏ। ଉଚିତ ଖାଦ୍ୟ ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ ଯେ ବିଭିନ୍ନ କର୍କଟ ରୋଗ ମୁଖରୁ ରକ୍ଷା କରେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏଗୁଡ଼ିକ କର୍କଟ ରୋଗର ଆବିର୍ଭାବ ତଥା ବୃଦ୍ଧି ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ। ଆମେମାନେ ଜାଣି ରଖିବା ଉଚିତ ଯେ ବିଭିନ୍ନ ପ୍ରକାରର ସବୁଜ ପନିପରିବା, ବିଭିନ୍ନ ରକମର ଫଳ, ତନ୍ତୁ ଜାତୀୟ ଖାଦ୍ୟ ଇତ୍ୟାଦିରେ କର୍କଟ ରୋଗ ପ୍ରତିଷେଧକ ଶକ୍ତି ଭରି ରହିଛି। ଏଥିରେ ଯଥେଷ୍ଟ ଭିଟାମିନ୍ ACE, ବିଟା କାରୋଟିନ୍, ମିନେରାଲ ଓ ଫାଇବର ମିଳିଥାଏ। ଏମାନେ ଆଣ୍ଟି ଅକ୍ସିଡେଣ୍ଟ ରୂପେ କାମ କରି ଆମ ଶରୀରରୁ ନିର୍ଗତ ହେଉଥିବା ବିଷାକ୍ତ ଫ୍ରି ରେଡିକାଲ୍ସ ଦାଉରୁ ରକ୍ଷା କରି କର୍କଟ ରୋଗ ସମେତ ହୃଦରୋଗ ଏବଂ ପକ୍ଷାଘାତ ଦାଉରୁ ରକ୍ଷା କରନ୍ତି। ଟମାଟୋରେ ଲାଇକୋଜେନ୍ ନାମକ ଏକ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପ୍ରୋଷ୍ଟେଟ୍ ବା ପୌରୁଷ ଗ୍ରନ୍ଥି କର୍କଟ ରୋଗ ଦାଉରୁ ରକ୍ଷା କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି, ରୋଗୀ ହୁଅନ୍ତୁ ବା ନ ହୁଅନ୍ତୁ, ପ୍ରତିଦିନ କିଛି କିଛି ବିଭିନ୍ନ ରକମର ଫଳ ଓ ସବୁଜ ପନିପରିବା ଖାଇବା ଦରକାର। ନାଲି ଲଙ୍କା ଅପେକ୍ଷା କଞ୍ଚା ଲଙ୍କା ବ୍ୟବହାର କଲେ ଆମକୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ତନ୍ତୁ ଜାତୀୟ ଖାଦ୍ୟ ଖାଇଲେ ଝାଡ଼ା ସଫା ହୁଏ, ପେଟରେ ବାୟୁ ଜମେ ନାହିଁ, କାମ କରିବାକୁ ଫୁର୍ତ୍ତି ଲାଗେ, ଦେହରୁ ଚର୍ବି ଅଂଶ କମିଯାଏ ଓ ସର୍ବୋପରି ହୃଦରୋଗ ଏବଂ କର୍କଟ ରୋଗରୁ ରକ୍ଷା ମିଳେ। ଚର୍ବି ଜାତୀୟ ଖାଦ୍ୟ ମଧ୍ୟରୁ ମାଛ, ମାଂସ ଓ ଅଣ୍ଡାରେ ଥିବା ଚର୍ବି ଦେହ ପ୍ରତି ଯଥେଷ୍ଟ କ୍ଷତିକାରକ ଏବଂ ଏହା ପ୍ରୋଷ୍ଟେଟ୍ ଏବଂ ମଳଦ୍ୱାର କର୍କଟ ରୋଗ କରାଇବାରେ ସାହାଯ୍ୟ କରେ। ଚର୍ବି ଜାତୀୟ ଖାଦ୍ୟ ଭିତରେ ମାଛ ଓ ଚର୍ମବିହୀନ କୁକୁଡ଼ା ମାଂସରେ ଅପେକ୍ଷାକୃତ କମ୍ ଚର୍ବି ଥାଏ, କିନ୍ତୁ ଛେଳି ମାଂସ ଯଥେଷ୍ଟ କ୍ଷତିକାରକ। ଖାଦ୍ୟ ରାନ୍ଧିବା ପ୍ରଣାଳୀ ମଧ୍ୟ ଏହି ରୋଗକୁ ପ୍ରଭାବିତ କରିଥାଏ, ଯଥା ଆଜିକାଲିର ଫାଷ୍ଟଫୁଡ୍ରେ ତନ୍ଦୁର, ଗ୍ରିଲ୍ ମାଂସର ବହୁଳ ଚାହିଦା ଏହି ରୋଗ ବୃଦ୍ଧି କରାଇବାରେ ସାହାଯ୍ୟ କରେ। କଡ଼ାକଡ଼ି ଭଜାଭଜି ନ କରି ସନ୍ତୁଳା ସନ୍ତୁଳି ଖାଦ୍ୟ ନିଶ୍ଚୟ ବିପଦରୁ ରକ୍ଷା କରେ। ଦୁଧ ଓ ଘୋଳ ଦହିରେ ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଛି। ଅତ୍ୟଧିକ ମଦ୍ୟପାନ ଓ ଧୂମପାନ ସ୍ତନ କର୍କଟ, ମୁଖ, ଗଳା, ଖାଦ୍ୟନଳୀ ଓ ଫୁସ୍ଫୁସ୍ କର୍କଟ ରୋଗ କରାଇବାରେ ସାହାଯ୍ୟ କରେ। ତେଣୁ ସଂକ୍ଷେପରେ କହିବାକୁ ଗଲେ, କର୍କଟ ରୋଗ ଦାଉରୁ ରକ୍ଷା ପାଇବାକୁ ହେଲେ ଆପଣମାନେ ନିଜ ଖାଦ୍ୟ ଓ ଖାଦ୍ୟ ପ୍ରଣାଳୀକୁ ବଦଳାଇ ଦିଅନ୍ତୁ, ଯଥା କମ୍ ଶର୍କରା ଓ ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତୁ, ଯଥେଷ୍ଟ ଏବଂ ସବୁ ପ୍ରକାରର ସବୁଜ ପନିପରିବା ଓ ଫଳ ଖାଆନ୍ତୁ, ସବୁଦିନ ଘୋଳ ଦହି ନିଶ୍ଚୟ ଖାଆନ୍ତୁ, ରାଗ, ମସଲା, ଭଜାଭଜି, ତନ୍ଦୁର, ଗ୍ରିଲ୍ ଆଦି ଖାଦ୍ୟରୁ ଦୂରେଇ ରୁହନ୍ତୁ, ନାଲି ଲଙ୍କା ବଦଳରେ କଞ୍ଚା ଲଙ୍କା ବ୍ୟବହାର କରନ୍ତୁ, ଆମିଷ ପାଇଁ କେବଳ ମାଛ ଖାଆନ୍ତୁ, ନାଲି ମାଂସ ବା ରେଡ୍ ମିଟ୍ ଠାରୁ ଦୂରେଇ ଯାଆନ୍ତୁ, ମଦ୍ୟପାନ ଧୂମପାନକୁ ଶତ୍ରୁ ବୋଲି ଭାବନ୍ତୁ, ସର୍ବୋପରି ନିୟମିତ ବ୍ୟାୟାମ କରନ୍ତୁ, ଚିନ୍ତା ଶୂନ୍ୟ ରୁହନ୍ତୁ ଓ କର୍କଟ ରୋଗରୁ ଦୂରରେ ରୁହନ୍ତୁ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ।

0: ଏକ ବ୍ୟତିକ୍ରମର ଆକାଂକ୍ଷାକୁ ଏବଂ ନବସୃଜନକୁ ଏକ ସୁଯୋଗରୁ ଜାତୀୟ ଅଭିଯାନରେ ପରିଣତ କରିବାରେ ସଫଳ ହୋଇପାରିଛି। ଚଳିତ ବର୍ଷ ଜୁଲାଇ 18 ତାରିଖରେ ହାଇଦ୍ରାବାଦ ଭିତ୍ତିକ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ କମ୍ପାନୀ ଭାବେ ବିକ୍ରମ 1ର ସଫଳ ଉତ୍କ୍ଷେପଣ କରିଥିଲା। ଏହାଦ୍ୱାରା ଘରୋଇ ଅର୍ବିଟାଲ୍ ଉତ୍କ୍ଷେପଣ କ୍ଷମତା ଥିବା ତୃତୀୟ ଦେଶ ଭାବେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି। ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: हमने स्टार्टअप इंडिया प्रोग्राम लॉन्च किया, हमने युवाओं को खुला आसमान दिया और आज नतीजा हमारे सामने है। सिर्फ 10 साल में स्टार्टअप इंडिया मिशन एक रिवॉल्यूशन बन चुका है। भारत आज दुनिया का थर्ड लार्जेस्ट स्टार्टअप इकोसिस्टम है। 10 साल पहले देश में 500 से भी कम स्टार्टअप थे, आज ये संख्या बढ़कर 2 लाख से ज्यादा है।
0: आपण माने संवाद सुनुचंती आकाशवाणी रो। ଏକ ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଲକ୍ଷ୍ୟ ହାସଲ ଦିଗରେ ଭାରତ ନିଜର ପ୍ରତିବଦ୍ଧତା ଦୋହରାଇଛି। ଗତକାଲି ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘର ମୁଖ୍ୟାଳୟରେ ଆନ୍ତର୍ଜାତିକ ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ପରିହାର ଦିବସ ପାଳନ ଅବସରରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ବ୍ୟାପାର ସଚିବ ସିପି ଜର୍ଜ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବିଶ୍ୱରୁ ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ ପରିହାର ଉପରେ ଭାରତ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଜାତିଗତ ବିଦ୍ୱେଷ, ଜାତିଆଣ ଭାବ ଏବଂ ବିଦେଶୀ ବିରୋଧୀ ମନୋଭାବ ବିପକ୍ଷରେ ଭାରତ ନିଜର ଲଢ଼େଇ ଜାରି ରଖିଥିବା ସମ୍ପର୍କରେ ଶ୍ରୀ ଜର୍ଜ ଗୁରୁତ୍ୱାରୋପ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୋହାଠାରେ ଏଆଇଆଇବି ବାର୍ଷିକ ସମ୍ମିଳନୀ ଅବସରରେ ତାଙ୍କର କାତାର ପ୍ରତିପକ୍ଷ ଅଲି ବିନ୍ ଅହମ୍ମଦ ଅଲ୍ କୁଆରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଭାରତର ୟୁପିଆଇ ନେଣଦେଣ ବ୍ୟବସ୍ଥାକୁ କାତାରରେ ସମ୍ପ୍ରସାରିତ କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଏତଦ୍ବ୍ୟତୀତ ଭାରତରେ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ଅଧୀନରେ କାତାରର 10 ବିଲିୟନ୍ ଡଲାର ନିବେଶ କରିବାର ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଭାରତ କାତାର ସମ୍ପର୍କକୁ ଏକ ରଣନୈତିକ ଭାଗିଦାରୀ ସ୍ତରକୁ ନେବା ସହିତ ଦ୍ୱିପକ୍ଷ ନିବେଶ ଚୁକ୍ତିନାମାକୁ ଚୂଡ଼ାନ୍ତ କରାଯିବା ଉପରେ ମଧ୍ୟ ଦୁଇ ଦେଶର ଅର୍ଥମନ୍ତ୍ରୀ ଆଲୋଚନା କରିଛନ୍ତି। କାତାରର ବିକାଶ ଦିଗରେ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ କାତାରର ଅର୍ଥମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର, ଅର୍ଥ ଓ ପୁଞ୍ଜିନିବେଶକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀ ଅଲ୍କୁଆରୀ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଜାପାନ ମଧ୍ୟରେ ଯୋଗାଯୋଗ, ଡିଜିଟାଲ ଓ କୃତ୍ରିମ ବୁଦ୍ଧିମତା ଉପରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏକ ଦ୍ୱିପକ୍ଷୀୟ ଆଲୋଚନା ଗତକାଲି ଟୋକିଓଠାରେ ଅନୁଷ୍ଠିତ ହୋଇଯାଇଛି। ଜାପାନଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନାଗମା ମଲ୍ଲିକ ଓ ଜାପାନର ଆନ୍ତର୍ଜାତିକ ବ୍ୟାପାର ମହାନିର୍ଦ୍ଦେଶକ ହିଡିଓ ଫୁସିଦା ଏହି ବୈଠକରେ ନିଜ ନିଜ ଦେଶର ପ୍ରତିନିଧିତ୍ୱ କରିଛନ୍ତି। 2014 ମସିହାଠାରୁ ଦୁଇ ଦେଶ ମଧ୍ୟରେ ଏକ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ କାର୍ଯ୍ୟକାରୀ କରିଆସୁଛି। ଏହି ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଉଭୟ ପକ୍ଷ ଏହି ବୈଠକରେ ସମ୍ମତି ପ୍ରଦାନ କରିଛନ୍ତି। ଜାମ୍ମୁ କାଶ୍ମୀରର ବୁଡ଼ଗାମ୍ ଜିଲ୍ଲାର ୟୁସ୍ମାର୍ଗଠାରେ ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ଲସ୍କରେ ତୋଇବାର ଜଣେ ଆତଙ୍କବାଦୀ ନିହତ ହୋଇଛି। ପାକିସ୍ତାନୀ ଭିତ୍ତିକ ଲସ୍କରେ ତୋଇବାର ଏହି ଆତଙ୍କବାଦୀ ସୁଲାଇମାନ ଶାହା ଓରଫ ମୁସା ବୋଲି ସରକାରୀ ଭାବେ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସେନାବାହିନୀ, ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଅପରେସନ୍ କୋରାକ୍ ଜାରି ରହିଥିବା ସମୟରେ ଏହି ଏନ୍କାଉଣ୍ଟର କରାଯାଇଛି। ଜାମ୍ମୁ କାଶ୍ମୀରର ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ମୁସା ସମ୍ପୃକ୍ତ ଥିବା ଜଣାଯାଇଛି। ମରକୋର ରାଜା ମହମ୍ମଦ ଷଷ୍ଠ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ରୂପେ ସହରାଞ୍ଚଳ ଯୋଜନା ମନ୍ତ୍ରୀ ଫାତିମା ଜାହାରା ମନସୁନିଙ୍କ ନାମ ଘୋଷଣା କରିଛନ୍ତି। 50 ବର୍ଷ ବୟସ୍କା ପ୍ରଥମ ମହିଳା ଭାବେ ସେ ଏହି ପଦ ଅଳଙ୍କୃତ କରିବେ। ମନସୁରୀ ପୂର୍ବରୁ ମାରାକେଚ୍ର ମେୟର ରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି। ଦେଶର ନିର୍ବାଚନ ଫଳାଫଳ ଘୋଷଣା ହେବାର 4 ଦିନ ପରେ ଏହି ଘୋଷଣାନାମା ପ୍ରକାଶ ପାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 2026ରେ ଗତକାଲି ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଥିଲା। ଗତକାଲି ଭାରତ 2ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତ ମହିଳା 4x400 ମିଟର ରିଲେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସେହିଭଳି ଏହି ରିଲେ ପ୍ରତିଯୋଗିତାରେ ପୁରୁଷ ଦଳ ବ୍ରୋଞ୍ଜ ପଦକ ଏବଂ ମିକ୍ସଡ୍ ବର୍ଗରେ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଛି। ପୂର୍ବରୁ ନିରୁ ଢାଣ୍ଡା ପ୍ରଥମ ଭାରତୀୟ ବନ୍ଧୁକ ଚାଳକ ଭାବେ ମହିଳା ଟ୍ରାପ୍ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗୁଲବୀର ସିଂ

5000 ମିଟର ବର୍ଗରେ ଅନ୍ୟ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହା ହେଉଛି ଚଳିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗୁଲବୀରଙ୍କ ଦ୍ୱିତୀୟ ପଦକ। ପୂର୍ବରୁ ପୁରୁଷ 10000 ଏବଂ 1500 ମିଟରରେ ରୌପ୍ୟ ପଦକ ସେ ହାସଲ କରିସାରିଛନ୍ତି। ମହିଳା ହାଇଜମ୍ପ ବର୍ଗରେ ପୂଜା ସିଂ ମଧ୍ୟ ବ୍ରୋଞ୍ଜ ପଦକ ପାଇଛନ୍ତି। ବକ୍ସିଂରେ ପୁରୁଷ 90 କିଲୋଗ୍ରାମ ବର୍ଗରେ ନରେନ୍ଦ୍ର ବେରୱାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲିର 8ଟି ପଦକ ହାସଲ କରିବା ପରେ ଭାରତ 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 6ଟି ସ୍ୱର୍ଣ୍ଣ, 21ଟି ରୌପ୍ୟ ଏବଂ 26ଟି ବ୍ରୋଞ୍ଜ ସହିତ ମୋଟ 53ଟି ପଦକ ହାସଲ କରି ପଦକ ତାଲିକାର 10ମ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜାରି ରହିଥିବା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗୁଆହାଟୀଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 2ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜଳନ୍ଧରଠାରେ ନିଶାମୁକ୍ତ ପଞ୍ଜାବ ଯାତ୍ରାର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଉଦ୍ୟୋଗୀ ସଂସ୍କୃତିକୁ ପରିବର୍ତ୍ତନ କରି ଏକ ନିଯୁକ୍ତି ଆଶାୟୀ ଦେଶରୁ ନିଯୁକ୍ତି ସୃଷ୍ଟିକାରୀ ରାଷ୍ଟ୍ର ରୂପେ ପରିଣତ କରିବା ଦିଗରେ ସଫଳ ଭୂମିକା ଗ୍ରହଣ କରିଛି ଷ୍ଟାର୍ଟଅପ୍ ଇଣ୍ଡିଆ। ଲକ୍ଷ୍ୟ ହାସଲ ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛି ଭାରତ। ସମ୍ବାଦ ଶେଷ ହେଲା।

0: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା। ସାନ୍ତାଳୀ ଆଖଡ଼ା ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ ଏ ବିଜ୍ଞାପନ ବିରତି।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ବୁଧବାର ଆର୍ ଶୁକ୍ରବାର ଶନିବାର ଇନ ହେଲ ଦଲେ ମା ଚୁଡା ଲଡୁ
1: ଚୁଡା ଲଡୁ
0: ହଁ ତାବେନ ରେ ଯା ତେର କା ଲଡୁ
1: ବିନା ଆପଲେ ମା ତାବେନ ରେ ଲଡୁ ନା
0: ହଁ
1: ତ ନଡେ ଜମ ମାଣା ରେ ରୁବ ରେ କଥା ବିନ ମେନ କି ଡିଟଲ ତେ କ ରୁବ ଆବା ହଁ ସାବନ କୋ ତ ଅନକା ବାଙ୍ଗେ ବାପେ
0: ହଁ ସାବନ ହଁ ସାବନ ତେ କ ରୁବ ଦ ତ ମାନେ ଡିଟଲ ରେ ନା ଦ କଟି ଏଟା ଇଏ ମେନା ତେ ଓନା ସାବୁନ ଯେତେବେଳେ କ ୟୁଜ୍ ଖାନ ତ କୟା ହଡ଼ମର ଅକା ଆଜାର ବେମାର ତାହେନା ଅନା ଖାତିର ସାବୁନ ତେ ଦେଢ଼ ବାଲେ ୟୁଜ୍ କ ପ୍ରାୟ ଡିଟଲ ତେଗେ
1: ତ ଗିଦ୍ରା ଯାହା ନା କ ଚଲାଉ କ ଅଣ୍ଡେ ମା ମିତ ସମାନ ଗିଦ୍ରା ମା ବାଙ୍ଗେ ହୁଡିଂ କ ହମନା
0: କ ଲେଟୁ କ ହମନା କ
1: ମାନେ ପେସର ମା ଖନ ଆପେ ମା ବାଙ୍ଗେ
0: ପେସର ମା ଖନ ତୁରୁଇ ସର ମା ହରି
1: ଯତ ଗିଦ୍ରା ଗେନ କୁ ମାନେ ଜମ ମାଣା ରେ ତ ଅରୁବ ଆକୁ ଆକୁ ତେ କ ଚଲା ଆଛେ ଆପେ ତେ ହଁ ଆପେ ହଁ ନେଲତେ ହୁଇ ଆପେ ଚଲା କନା ଚକ
0: ହଁ ମନେ କ ସେଣା ଗିଦ୍ରା କ ଦନକୁ କ ଅଭ୍ୟାସ ଚବା କନା ଆକୁ ଆକୁ ତେ କ ଚଲା ଅନ ପର ଯାଇ ମିଟି ମିଟି ନା ନା ଗିଦ୍ରା କ ହେଜା କନା ଉନକୁ ମିଟି ମିଟି ଯଦି ଯାହା ବା କ ଚଲା କନା ଖା ଚଲା କତେନ ସବ ଇଦିକ ହପନ ପନ ଗିଦ୍ରା କନା କ ପେସର ମ ଗିଦ୍ରା ଚଲା କତେନ ରୁବ ଚକ
1: ଆବେ କିଛି ଦିନ ଅନକା କ ଉନକୁ
0: ସଲା କ ନେଲ ନେଲ ନେଲତେ ଉନକୁ କ ଚଲେ କନା ଆଦ ଉନା ଦ ବାଇ ଇ ପଡାଉ ଆଜେ ହଁ ଚଲା ଦୁ ଚଲା ପେ ରୁବ ପେ ᱧᱮᱞ ᱠᱟᱱᱟ ᱜᱤᱫᱽᱨᱟᱹ ᱢᱤᱫᱴᱤᱡ ᱥᱩᱱᱩᱡ ᱢᱟᱫᱟ ᱛᱟᱭ ᱢᱩᱛᱟᱭ ᱛᱷᱚᱨ ᱯᱮ ᱪᱟᱵᱟ ᱟᱠᱟᱱᱟ ᱮᱱᱠᱷᱟᱱ ᱚᱱᱟ ᱦᱚᱸ ᱢᱮᱱᱟᱜᱼᱟ ᱥᱟᱯᱷᱟ ᱦᱚᱸ ᱦᱩᱭᱩᱜ ᱜᱮᱭᱟ
1: ᱥᱟᱯᱷᱟ ᱠᱚᱣᱟ ᱯᱮ
0: ᱦᱚᱸ ᱱᱤᱡᱮ ᱥᱟᱯᱷᱟ ᱦᱩᱭᱩᱜ ᱜᱮᱭᱟ
1: ᱟᱪᱪᱷᱟ ᱱᱚᱣᱟ ᱥᱟᱯᱷᱟ ᱢᱟᱯᱮ ᱥᱟᱯᱷᱟ ᱚᱪᱚᱭᱮᱫ ᱠᱚ ᱜᱮᱭᱟ ᱟᱠᱚ ᱛᱮ ᱦᱚᱸ ᱠᱚ ᱥᱟᱯᱷᱟ ᱠᱟᱱᱟ ᱛᱤᱱᱟᱹᱜ ᱜᱟᱱ ᱡᱩᱫᱤ ᱚᱱᱠᱟ ᱠᱚ ᱞᱟᱹᱴᱩ ᱧᱚᱜ ᱞᱮᱠᱷᱟᱱ ᱫᱚ ᱢᱚᱬᱮ ᱥᱮᱨᱢᱟ ᱛᱩᱨᱩᱭ ᱥᱮᱨᱢᱟ ᱡᱟᱦᱟᱸ ᱠᱚ ᱞᱮᱵᱮᱫ ᱜᱚᱫᱮ ᱟᱱᱠᱩ ᱠᱚ ᱢᱟ ᱠᱚ ᱥᱮᱭᱟᱱ ᱤᱫᱤᱜ ᱠᱟᱱ ᱜᱮᱭᱟ ᱛᱚ ᱠᱷᱟᱹᱞᱤ ᱥᱟᱯᱷᱟ ᱜᱮᱯᱮ ᱥᱟᱯᱷᱟ ᱚᱪᱚᱭᱮᱫ ᱠᱚᱣᱟ ᱛᱤ ᱠᱚ ᱮᱢᱟᱱ ᱠᱚ ᱪᱮ ᱞᱟᱹᱭ ᱦᱚᱸ ᱯᱮ ᱞᱟᱹᱭ ᱟᱠᱚ ᱠᱟᱱᱟ ᱱᱚᱝᱠᱟ ᱯᱷᱩᱨᱪᱟᱹ ᱯᱷᱩᱨᱪᱤ ᱛᱟᱦᱮᱱ ᱠᱷᱟᱱ ᱫᱚ ᱚᱱᱟ ᱨᱮᱭᱟᱜ ᱥᱩᱵᱤᱫᱷᱟ
0: ᱦᱚᱸ ᱞᱟᱹᱭ ᱦᱚᱸᱞᱮ ᱥᱟᱯᱷᱟ ᱢᱟᱞᱮ ᱥᱟᱯᱷᱟ ᱮᱫ ᱠᱚᱣᱟ ᱟᱨ ᱦᱚᱸ ᱞᱟᱹᱭ ᱦᱚᱸᱞᱮ ᱞᱟᱹᱭ ᱟᱠᱚ ᱠᱟᱱᱟ ᱟᱨ ᱟᱞᱦᱚᱸ ᱢᱟᱱᱮ ᱮᱱᱮᱡ ᱛᱮ ᱥᱮᱨᱮᱧ ᱛᱮ ᱚᱱᱟ ᱡᱤᱱᱤᱥ ᱦᱚᱸᱞᱮ ᱞᱟᱹᱭ ᱟᱠᱚ ᱠᱟᱱᱟ
1: ᱞᱟᱹᱭ ᱛᱮᱫᱚ ᱪᱮᱫ ᱞᱮᱠᱟ ᱯᱮ ᱞᱟᱹᱭ ᱟᱠᱚ ᱠᱟᱱᱟ ᱥᱟᱯᱷᱟ ᱛᱟᱦᱮᱸ ᱞᱮᱱᱠᱷᱟᱱ ᱫᱚ ᱪᱮᱫ ᱞᱟᱵᱷ ᱢᱤᱫᱴᱤᱡ ᱢᱮᱱᱟᱜᱼᱟ ᱢᱮᱱᱛᱮ
0: ᱩᱱᱠᱩ ᱜᱤᱫᱽᱨᱟᱹ ᱚᱱᱠᱟᱢ ᱠᱩᱞᱤ ᱠᱚᱣᱟ ᱵᱚᱦᱚᱜ ᱱᱟᱹᱠᱤᱡ ᱞᱮᱱᱠᱷᱟᱱ ᱫᱚ ᱥᱤ ᱵᱟᱠᱚ ᱤᱭᱟᱹᱜᱼᱟ ᱦᱚᱸ ᱵᱟᱠᱚ ᱛᱟᱦᱮᱱᱟ ᱵᱚᱦᱚᱜ ᱨᱮ ᱥᱩᱱᱩᱢ ᱮᱢ ᱞᱮᱠᱷᱟᱱ ᱫᱚ ᱵᱚᱦᱚᱜ ᱨᱮ ᱡᱟᱦᱟᱸ ᱜᱷᱟᱣ ᱯᱷᱟ ᱵᱟᱭ ᱦᱩᱭᱩᱜᱼᱟ ᱮᱱᱠᱷᱟᱱ ᱫᱚ ᱦᱚᱸ ᱟᱠᱚ ᱦᱚᱸ ᱠᱚ ᱞᱟᱹᱭᱟ ᱦᱚᱸ ᱩᱱᱤᱭᱟᱜ ᱜᱷᱟᱣ ᱠᱟᱱᱟ ᱟᱫᱚᱢ ᱢᱮᱛᱟ ᱠᱚᱣᱟ ᱡᱮ ᱩᱱᱤ ᱫᱚ ᱛᱤᱥ ᱦᱚᱸ ᱵᱟᱭ ᱵᱚᱦᱚᱜ ᱵᱟᱭ ᱥᱟᱯᱷᱟᱭᱟ ᱥᱩᱱᱩᱢ ᱵᱟᱭ ᱮᱢᱟ ᱚᱱᱟ ᱛᱮᱱ ᱠᱟᱭ ᱜᱷᱟᱣ ᱠᱟᱱᱟ ᱚᱱᱟᱛᱮ ᱟᱠᱚ ᱦᱚᱸ ᱚᱱᱟ ᱵᱚᱛᱚᱨ ᱛᱟᱠᱚ ᱛᱟᱦᱮᱱ ᱠᱟᱱᱟ ᱚᱱᱟ ᱛᱮᱠᱚ ᱥᱟᱯᱷᱟ ᱤᱫᱤᱜ ᱠᱟᱱᱟ ᱠᱚ
1: ᱟᱨ ᱛᱤ ᱥᱟᱯᱷᱟ ᱨᱮᱭᱟᱜ ᱫᱚ ᱪᱮᱫ ᱠᱚ ᱚᱱᱠᱟ ᱠᱟᱨᱚᱱ ᱠᱚ ᱯᱮ ᱞᱟᱹᱭ ᱟᱠᱚᱣᱟ ᱪᱮᱫᱟᱜ
0: ᱛᱤ ᱥᱟᱯᱷᱟ ᱨᱮᱭᱟᱜ ᱫᱚ ᱚᱱᱠᱟ ᱞᱮ ᱞᱟᱹᱭ ᱟᱠᱟᱫ ᱠᱚᱣᱟ ᱡᱮ ᱛᱤ ᱡᱩᱫᱤ ᱵᱟᱯᱮ ᱥᱟᱯᱷᱟ ᱠᱟᱛᱮ ᱫᱟᱠᱟ ᱯᱮ ᱡᱚᱢᱟ ᱮᱱᱠᱷᱟᱱ ᱫᱚ ᱛᱤ ᱨᱮ ᱡᱟᱦᱟᱸ ᱢᱟᱹᱭᱞᱟᱹ ᱢᱮᱱᱟᱜᱼᱟ ᱚᱱᱟ ᱢᱟᱹᱭᱞᱟᱹ ᱨᱮ ᱡᱤᱵᱟᱱᱩ ᱢᱮᱱᱟᱜ ᱠᱚᱣᱟ ᱚᱱᱟ ᱡᱤᱵᱟᱱᱩ ᱢᱚᱪᱟ ᱠᱚ ᱪᱟᱞᱟᱣ ᱞᱮᱱᱠᱷᱟᱱ ᱞᱟᱡ ᱨᱮ ᱜᱷᱟᱜᱼᱟ ᱚᱱᱟ ᱞᱟᱡ ᱨᱮ ᱜᱷᱟᱣ ᱠᱟᱛᱮ ᱫᱩᱱᱤᱭᱟᱹ ᱛᱟᱢᱟᱱᱮ ᱟᱡᱟᱨ ᱵᱮᱵᱟᱨ ᱚᱰᱳᱠᱚᱜᱼᱟ
1: ᱮᱱᱠᱷᱟᱱ ᱢᱟ ᱨᱟᱢᱟ ᱠᱚ ᱦᱚᱸ ᱧᱮᱞᱛᱮ
0: ᱦᱩᱭᱩᱜᱼᱟ ᱦᱚᱸ ᱨᱟᱢᱟ ᱦᱚᱸ ᱥᱚᱯᱛᱟᱦᱚ ᱨᱮ ᱵᱟᱨ ᱫᱷᱟᱣ ᱜᱮᱫ ᱦᱩᱭᱩᱜᱼᱟ ᱵᱩᱫᱷᱵᱟᱨ ᱟᱨ ᱥᱩᱠᱨᱚᱵᱟᱨ ᱜᱤᱫᱽᱨᱟᱹ ᱡᱩᱫᱤ ᱚᱲᱟᱜ ᱠᱷᱚᱱ ᱠᱚ ᱜᱮᱫ ᱟᱹᱜᱩ ᱟᱠᱟᱱᱟ ᱧᱮᱞ ᱠᱚᱣᱟ ᱠᱚ ᱮᱱᱠᱷᱟᱱ ᱫᱚ ᱵᱟᱞᱮ ᱜᱮᱫ ᱠᱚᱣᱟ ᱡᱟᱦᱟᱸᱭ ᱜᱤᱫᱽᱨᱟᱹ ᱠᱚ ᱢᱟᱱᱮ ᱢᱤᱫᱴᱤᱡ ᱵᱟᱨᱭᱟ ᱢᱮᱱᱟᱜ ᱠᱚᱣᱟ ᱵᱟᱠᱚ ᱜᱮᱫ ᱟᱠᱟᱱᱟ ᱮᱱᱠᱷᱟᱱ ᱩᱱᱠᱩ ᱦᱮᱡ ᱠᱟᱛᱮᱫ ᱩᱱᱤ ᱟᱞᱮ ᱡᱟᱦᱟᱸᱭ ᱫᱟᱠᱟᱭ ᱪᱚᱸᱫᱟᱭᱟ ᱦᱮᱞᱯᱟᱨ ᱩᱱᱤ ᱫᱟᱠᱟ ᱤᱭᱟᱹ ᱠᱚ ᱜᱮᱫ ᱠᱚᱣᱟᱭ
1: ᱜᱮᱫ ᱦᱚᱸ ᱯᱮ ᱜᱮᱫ ᱠᱚᱣᱟ
0: ᱦᱚᱸ
1: ᱛᱚ ᱚᱱᱟ ᱨᱮᱭᱟᱜ ᱫᱚ ᱪᱮᱫ ᱠᱚ ᱚᱱᱠᱟ ᱠᱟᱨᱚᱱ ᱠᱚ ᱯᱮ ᱞᱟᱹᱭ ᱟᱠᱚᱣᱟ ᱨᱟᱢᱟ ᱛᱟᱦᱮᱱ ᱠᱷᱟᱱ ᱫᱚ ᱪᱮᱫ ᱚᱥᱩᱵᱤᱫᱷᱟ
0: ᱨᱟᱢᱟ ᱛᱟᱦᱮᱱ ᱠᱷᱟᱱ ᱨᱟᱢᱟ ᱵᱷᱤᱛᱨᱤ ᱡᱟᱦᱟᱸ ᱢᱟᱹᱭᱞᱟᱹ ᱢᱮᱱᱟᱜᱼᱟ ᱚᱱᱟ ᱫᱟᱠᱟ ᱡᱚᱢ ᱠᱷᱟᱱ ᱯᱮ ᱫᱟᱠᱟ ᱥᱟᱞᱟᱜ ᱞᱟᱡ ᱪᱟᱞᱟᱜᱼᱟ ᱞᱟᱡ ᱵᱷᱤᱛᱨᱤ ᱪᱟᱞᱟᱜ ᱠᱷᱟᱱ ᱞᱟᱡ ᱨᱮ ᱜᱷᱟᱣ
1: ᱚᱱᱠᱟ ᱠᱚ ᱯᱮ ᱞᱟᱹᱭ ᱟᱠᱚᱣᱟ ᱜᱤᱫᱽᱨᱟᱹ ᱠᱚ ᱱᱚᱣᱟ ᱠᱟᱛᱷᱟ ᱠᱚ ᱟᱸᱡᱚᱢ ᱠᱟᱛᱮ ᱟᱯᱮ ᱢᱟ ᱯᱮ ᱞᱟᱹᱭ ᱟᱠᱚ ᱜᱮᱭᱟ ᱛᱚ ᱟᱯᱮᱭᱟᱜ ᱠᱟᱛᱷᱟ ᱠᱚ ᱱᱚᱣᱟ ᱱᱟᱦᱟᱜ ᱦᱚᱲᱢᱚ ᱥᱟᱶᱦᱟᱨ ᱵᱟᱠᱷᱨᱟ ᱱᱚᱣᱟ ᱢᱟᱯᱮ ᱞᱟᱹᱭ ᱟᱠᱚ ᱠᱟᱱᱟ ᱡᱮ ᱢᱟᱹᱭᱞᱟᱹ ᱛᱤ ᱚᱡᱽᱨᱟ ᱛᱤ ᱛᱮ ᱡᱚᱢ ᱞᱮᱠᱷᱟᱱ ᱪᱮᱫ ᱚᱥᱩᱵᱤᱫᱷᱟ ᱦᱩᱭᱩᱜᱼᱟ ᱟᱨ ᱠᱟᱹᱴᱩᱵ ᱨᱮ ᱨᱟᱢᱟ ᱛᱟᱦᱮᱱ ᱠᱷᱟᱱ ᱪᱮᱫ ᱚᱥᱩᱵᱤᱫᱷᱟ ᱦᱩᱭᱩᱜᱼᱟ ᱛᱚ ᱱᱚᱣᱟ ᱠᱚ ᱩᱱᱠᱩ ᱪᱮᱫ ᱞᱮᱠᱟ ᱠᱚ ᱜᱨᱚᱦᱚᱱᱮᱜᱼᱟ ᱪᱮᱫ ᱞᱮᱠᱟ ᱠᱚ ᱟᱸᱡᱚᱢᱮᱜᱼᱟ ᱜᱤᱫᱽᱨᱟᱹ ᱠᱚ
0: ᱩᱱᱠᱩ ᱠᱚ ᱴᱷᱤᱠᱟᱹᱭ ᱦᱚᱸ ᱛᱟᱦᱚᱞᱮ ᱱᱚᱣᱟ ᱫᱚ ᱱᱚᱝᱠᱟ ᱫᱚ ᱵᱟᱵᱚᱱ ᱤᱭᱟᱹᱭᱟ ᱛᱟᱯᱚᱨ ᱱᱤᱡᱮ ᱢᱟᱱᱮ ᱟᱹᱨᱩᱵ ᱢᱟᱱᱮ ᱤᱭᱟᱹ ᱠᱟᱛᱮᱱ ᱠᱚ ᱦᱤᱡᱩᱜ ᱠᱟᱱᱟ ᱟᱠᱚ ᱚᱲᱟᱜ ᱨᱮ ᱨᱟᱢᱟ ᱠᱚ ᱜᱮᱫ ᱠᱟᱛᱮᱱ ᱠᱚ ᱦᱤᱡᱩᱜ ᱠᱟᱱᱟ ᱢᱤᱫᱴᱤᱡ ᱢᱤᱫ ᱵᱟᱨ ᱦᱚᱲ ᱚᱠᱚᱭ ᱜᱤᱫᱽᱨᱟᱹ ᱡᱩᱫᱤ ᱵᱟᱠᱚ ᱜᱮᱫ ᱠᱟᱛᱮᱱ ᱠᱚ ᱦᱤᱡᱩᱜ ᱠᱟᱱᱟ ᱮᱱᱠᱷᱟᱱ ᱫᱚ ᱟᱞᱮ ᱜᱮᱫ ᱠᱟᱱᱟ
1: ᱜᱮᱫ ᱠᱚᱣᱟ ᱯᱮ ᱱᱚᱣᱟ ᱮᱱᱮᱡ ᱥᱮᱨᱮᱧ ᱛᱮᱯᱮ ᱞᱟᱹᱭ ᱟᱠᱚ ᱠᱟᱱᱟ ᱪᱮᱫ ᱮᱫ ᱠᱚᱣᱟ ᱯᱮ ᱱᱚᱣᱟ ᱮᱱᱮᱡ ᱥᱮᱨᱮᱧ ᱛᱮᱫᱚ ᱦᱚᱲᱢᱚ ᱥᱟᱶᱦᱟᱨ ᱵᱟᱠᱷᱨᱟ ᱪᱮᱫ ᱞᱮᱠᱟ ᱚᱱᱠᱟ ᱪᱮᱫ ᱠᱚ ᱢᱮᱱᱟᱜᱼᱟ ᱛᱟᱯᱮ ᱪᱮᱫ ᱟᱠᱚ ᱠᱟᱱᱟ ᱯᱮ
0: ᱦᱚᱸ ᱢᱮᱱᱟᱜᱼᱟ ᱚᱱᱟ ᱦᱚᱸ ᱢᱟᱱᱮ ᱨᱟᱢᱟ ᱜᱮᱫ ᱠᱟᱛᱮᱱ ᱦᱤᱡᱩᱜ ᱯᱮ ᱚᱱᱟ ᱨᱮᱱᱟᱜ ᱢᱮᱱᱟᱜᱼᱟ ᱫᱟᱠᱟ ᱯᱮ ᱡᱚᱢᱟ ᱫᱟᱠᱟ ᱡᱚᱢ ᱨᱮ ᱡᱟᱦᱟᱸ ᱨᱚ ᱟᱞᱚ ᱠᱚ ᱤᱭᱟᱹᱜ ᱢᱟ ᱨᱚ ᱢᱟᱱᱮ ᱟᱞᱚ ᱠᱚ ᱟᱵ ᱠᱚᱜ ᱢᱟ ᱚᱱᱠᱟᱱ ᱫᱟᱠᱟ ᱡᱚᱢ ᱯᱮ ᱨᱚ ᱡᱩᱫᱤ ᱠᱚ ᱟᱵ ᱠᱚᱣᱟ ᱚᱱᱟ ᱡᱚᱢ ᱞᱮᱠᱟ ᱚᱱᱟ ᱨᱮᱦᱚᱸ ᱟᱡᱟᱨ ᱵᱮᱢᱟᱨ ᱧᱟᱢᱚᱜᱼᱟ ᱚᱱᱠᱟ ᱢᱟᱱᱮ ᱡᱚᱛᱚ ᱯᱨᱚᱠᱟᱨ ᱫᱟᱠᱟ ᱢᱟᱱᱮ ᱞᱩᱜᱽᱲᱤ ᱥᱟᱯᱷᱟᱨᱤᱡ ᱡᱟᱦᱟᱸ ᱛᱤᱱᱟᱹᱜ ᱦᱚᱲᱢᱚ ᱨᱮᱱᱟᱜ ᱟᱡᱟᱨ ᱵᱮᱢᱟᱨ ᱢᱮᱱᱟᱜᱼᱟ ᱚᱱᱟ ᱨᱮᱱᱟᱜ ᱥᱮᱨᱮᱧ ᱢᱮᱱᱟᱜᱼᱟ ᱥᱮᱨᱮᱧ ᱟᱠᱟᱨ ᱛᱮ

ପ୍ରଚାର କଲୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ମହେନ୍ଦ୍ର ନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଗୀତ ରଚନା ନରେନ୍ଦ୍ର ବେହେରା।

ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ ଆଜି ଯେଉଁମାନେ ଫୋନ୍ କରୁଛନ୍ତି ତାଙ୍କ ସହିତ କଥା ହେବା ଆଉ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ, କୋଉ ଗାଁରୁ କହୁଥିଲେ ଗଣେଶ ଭାଇ? ଗଣେଶ ଭାଇ କଣ କରନ୍ତି ଆପଣ? ଆଚ୍ଛା, ଏ ବର୍ଷ କେମିତି କଣ ଚାଷବାସ ପରିସ୍ଥିତି କେମିତି ବର୍ତ୍ତମାନ ଆପଣଙ୍କର ଚାଷ? ଆଚ୍ଛା, କେତେ ଏକର ଚାଷ କରିଛନ୍ତି ଆପଣ? କେବଳ ଜଳଧନ ଚାଷ କରନ୍ତି ନା ଆଉ ସବୁ କଣ କରନ୍ତି ତାପରେ ପରେ? ତେବେ କେବଳ ଏଇ ଜଳଧନରେ ସେମିତି ଆଉ ରବି ଫସଲ କିଛି କରନ୍ତିନି? ଆଚ୍ଛା, ଆପଣଙ୍କର ପାଣିର ବ୍ୟବସ୍ଥା ନଥିବ? ତେବେ ସେଇ ବର୍ଷା ଦିନ ହିଁ ବାଲ୍ଟିଆ ପାଣି ଆସେ ନା ଅଲଗା ଦିନରେ ବି ଆସେ? ଅଲଗା ଦିନରେ ଏତେ ପରିମାଣରେ ପାଣି ଆସିପାରେନି, ନାଇଁ କି? ଆଚ୍ଛା ଆଚ୍ଛା, କୁହନ୍ତୁ ତେବେ କଣ ଶୁଣେବା ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରୁ? ବର୍ଷା ଚଳଚ୍ଚିତ୍ରର ଗୀତଟି କଣ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଗଣେଶ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର
1: ମୋର ପରିଚୟ ଦେଇ ଦଉଛେ ଆଜ୍ଞା
0: ନିହାତି
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡିଂ ଗାଁ ପାକେଲପଡା ନା ରେଡିଓ ସାଥୀ କ୍ଷମା ସାଗର ସାହୁ
0: ଆଚ୍ଛା କ୍ଷମା ସାଗର ଭାଇ କେମିତି ଅଛନ୍ତି
1: ଆଜ୍ଞା ପ୍ରଭୁଙ୍କର ଦୟାରୁ ମୁଁ ଭଲ ଅଛେ ଆଉ ଆପଣ କେମିତି ଅଛନ୍ତି
0: ମୁଁ ମଧ୍ୟ ଭଲ ଅଛି ଆପଣଙ୍କ ଅଞ୍ଚଳରେ କଣ ସବୁ ଚାଲିଛି ଏବେ ଆପଣ କଣ କରୁଛନ୍ତି କୁହନ୍ତୁ
1: ଆଜ୍ଞା ଆମର ଇଆଡ଼େ ତ ବର୍ଷା ଝିପି ଝିପି ଲାଗି ରହିଛେ ହେଲା ତାପରେ ଚାଷବାସ କାମଟା ଚାଲିଛେ ଆଉ ମୁଇଁ ଜଣେ କପଡା ଦୋକାନୀ ଟାଏ ବଜାର ବଜାର କପଡା ବିକି ଯାଏସି ଆଉ ଏନ୍ତା ଉପରଓଳି ଆସିଲେ ଚାଷ କାମରେ କେନ୍ କ୍ଷେତ ଖଳାକେ ଟିକେ ବୁଲି ଯାଏସି ତାର ବଦଳରେ ଗୀତଟେ ଲେଖ୍ସି କବିତାଟେ ଲେଖ୍ସି
0: କେତେ ଚାଷ କରିଛନ୍ତି ଏ ବର୍ଷ
1: 2 ଏକର କରିଛେ ଆଜ୍ଞା ଜମି ତ ବେଶୀ ନାହିଁ ଆମର
0: ଫସଲ ଠିକ ଭାବରେ ହେଇଛି
1: ହଁ ଆଜ୍ଞା ଏଇ ବର୍ଷ ତ ବର୍ଷା ପ୍ରଥମରୁ ହେଇଛେ ମାନେ ଚାଷ ଭଲ ହେଇଛେ ଏକା
0: ଆଚ୍ଛା ତେବେ ଆପଣଙ୍କର ଗଡାଣିଆ ଜମି ନା ଉଚ୍ଚା ଜମି ନା ମଧ୍ୟମ ଧରଣର ନା କେମିତି ଜମି
1: ମଧ୍ୟମ ଧରଣର ଆଜ୍ଞା
0: ଯଦି ଅତିରିକ୍ତ ବର୍ଷା ହଉଥିବ ତେବେ ପାଣି ଗଡି ଯାଉଥିବ ନାଇଁ କି
1: ହଁ ହଁ ଆଜ୍ଞା ସେଟା ନାଲି କରିକରି ପାଣି ଛାଡ଼ବାର ଲାଗି ସୁବିଧା କରାହେଇଛେ ସେଟା ଆଉ
0: ଆଚ୍ଛା ଆଚ୍ଛା କୁହନ୍ତୁ ତେବେ କ୍ଷମା ସାଗର ଭାଇ କଣ ଶୁଣେବା ହେଲବାରିପଦା କାର୍ଯ୍ୟକ୍ରମରୁ
1: ଫୁଲ ଚନ୍ଦନ ଏଇ ଯେ ବନଲତା ପାହାଡ ଆହାରେ ଦିଶେ କେଡେ ସୁନ୍ଦର
0: ଆଚ୍ଛା କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି
1: ଗୀତଟା ଡେଡିକେଟ୍ କର୍ମା ଆଜ୍ଞା ମନୋଜ ପୁଟେଲ ମୁନା ପଣ୍ଡା ପଙ୍କଜ ମିଶ୍ର ସୀମାଞ୍ଚଳ ସବର ତାମାନେ ଛାଡି ହେଇଛେ ସବକେ ଡେଡିକେଟ୍ କର୍ମା ଆଉ
0: ବହୁତ ବଢିଆ ତେବେ କ୍ଷମା ସାଗର ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ ଧନ୍ୟବାଦ ହ୍ୟାଲୋ
2: ଆଜ୍ଞା ନମସ୍କାର
0: ସମାକୁଣ୍ଡ ବ୍ଲକ ଏବେ କଣ ସବୁ ଚାଲିଛି ଆପଣଙ୍କ ଅଞ୍ଚଳରେ
2: ଏବେ ତ ବର୍ଷା ଚାଲିଛି ବର୍ଷା ତ ଘନ ଘନ ହଉଛି ଆଜି ଆଉ
0: ସମାକୁଣ୍ଡ ବ୍ଲକରେ ଯେହେତୁ ଆପଣଙ୍କର ସେଠି ଶିମିଳିପାଳ ପାଖ ବର୍ଷା ନିଶ୍ଚିତ ଭାବରେ ଟିକେ ଅଧିକା ପରିମାଣରେ ହୁଏ
2: ଅନ୍ୟ ଏରିଆ ବି 2-3 ଥର ହେଇଗଲାଣି
0: ତେବେ ଆଶାନୁରୂପ ସଫଳତା ଲାଭ କରିବେ ଚାଷୀ ଭାଇମାନେ ପରିବା ଚାଷୀ ଯୋଉମାନେ ସେମାନେ ଟିକେ ଲସ୍ର ସମ୍ମୁଖୀନ ହେବେ କାହିଁକି ନା ବର୍ଷା ଯେତିକି ଆବଶ୍ୟକତା ରହିଛି ପରିବା ପାଇଁ ତାଠୁ ଯଦି ଅଧିକା ବର୍ଷା ହେଲା ନିଶ୍ଚିତ ଭାବରେ କ୍ଷତି ହେବା ସମ୍ଭାବନା ରହିଛି ତେବେ ରତିକାନ୍ତ ଭାଇ କୁହନ୍ତୁ କଣ ଶୁଣେଇବା ହେଲୋ ଆୟୁର୍ବେଦ କାର୍ଯ୍ୟକ୍ରମରୁ
2: ଆଜି ଗୋଟେ ଶୁଣେଇବେ ଫୁଲ ଚନ୍ଦନ ଫିଲ୍ମର ଗୀତ
0: ଗୀତଟି କଣ କହିଦିଅନ୍ତୁ
2: ଏଇ ଯେ ବନଲତା ପାହାଡ
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି
2: ପ୍ରଥମେ ତ ଆପଣଙ୍କୁ ତାପରେ ସବୁ ଶ୍ରୋତା ମାନଙ୍କୁ ଘର ସମସ୍ତ
0: ଠିକ ଅଛି ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ ଧନ୍ୟବାଦ
2: ଆଜ୍ଞା ନମସ୍କାର
0: ନମସ୍କାର

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ।
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର
1: ଆଜ୍ଞା, ମୁଁ ରେଡିଓ ପାର୍ଟନର ଚିତ୍ର ସଂସବର କହୁଛି ଆଜ୍ଞା। ନୂଆଖାଇ ଜୁହାର।
0: ନୂଆଖାଇ ଜୁହାର। ଆପଣ କଳାହାଣ୍ଡି ଜିଲ୍ଲା
1: ଭବାନୀପାଟନା ଜଗନ୍ନାଥପୁର?
0: ଆଜ୍ଞା ଆଜ୍ଞା, ମୁଁ ଜାଣିପାରୁଛି ଆପଣ ଚିତ୍ରସେନ ଭାଇ କହୁଛନ୍ତି। ନୂଆଖାଇ ଥିଲା, କେମିତି କଟେଇଲେ, ନାଚ ଫାଚ କଲେ ନା ନାହିଁ, କଣ କିଛି ଆଉ
1: ଧୁମଧାମରେ ଚାଲିଲା ଆଜ୍ଞା?
0: ଆପଣ କଣ କଲେ, ନୂଆ ବସ୍ତ୍ର
1: ପିନ୍ଧିବି ଆଜ୍ଞା, ମୁଁ ଦେଖିବା ଲୋକ।
0: ଆପଣ ନାଚରେ ଭାଗ ନେଇ ନାହାନ୍ତି?
1: ନା ଆଜ୍ଞା।
0: ଚିତ୍ରସେନ ଭାଇ କୁହନ୍ତୁ, ତେବେ କଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ଆଜି ଶୁଣେଇଦେବେ ଆଜ୍ଞା ଅର୍ପଣ। ଅର୍ପଣ
0: ଅର୍ପଣ ଫିଲ୍ମର ଗୀତଟି କଣ କୁହନ୍ତୁ?
1: ଲିଖିନା ବାଲା ହେଇକି ତ ଶୁଣେଇଦେବେ ଆଉ।
0: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଉ ଆମର ମନୋଜ ପଟେଲ ଅଛନ୍ତି ଆଜ୍ଞା। କଥା
0: ମନୋଜ ପଟେଲ
2: ଆଜ୍ଞା।
0: ଜୁହାର। ଆଉ
2: କେମିତି ଅଛନ୍ତି?
0: ହଁ ମୁଁ ମଧ୍ୟ ଭଲ ଅଛି, ଆପଣ କେମିତି ଅଛନ୍ତି? ମନୋଜ ଭାଇ ଆପଣ ଚିତ୍ରସେନ ଭାଇଙ୍କ ପାଖରେ ଅଛନ୍ତି, ଶୁଣି ଖୁସି ଲାଗିଲା। ତେବେ ସିଏ ତ ଅର୍ପଣ ଚଳଚ୍ଚିତ୍ରର ଗୀତ ଅନୁରୋଧ କରିଛନ୍ତି।

0: ଆପଣ ସେଥିରେ ସହମତ ଅଛନ୍ତି?
1: ଆଜ୍ଞା ଆଜ୍ଞା, ନିହାତି
0: ନାମ ଯଦି ଆପଣ ନେବା ପାଇଁ ଚାହାନ୍ତି ତ ନେଇ ନିଅନ୍ତୁ।
1: ଆଜ୍ଞା, କ୍ଷମା ସାଗର ସାହୁ, ଚିତ୍ରସେନ ସବର, ସୀମାଞ୍ଚଳ ସବର, ଆଉ ନାଗୁ ପାତ୍ର, ଆଉ ଯେତେ ଶୁଣୁଥିବା ସମସ୍ତ।
0: ଠିକ ଅଛି, ତେବେ ଆପଣଙ୍କ ଦୁଇ ଜଣଙ୍କର ପସନ୍ଦ ଲେଖିନେ ବୋଲେ ଏ ଯୋଉ ଗୀତଟି ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ନମସ୍କାର
0: ନମସ୍କାର
1: ଆଜ୍ଞା ସାର୍, ମୁଁ ଖୁଣ୍ଟା ଶିଳଗାଠରୁ ପୂଜାରାଣୀ କହୁଛି।
0: କଣ କରନ୍ତି ପୂଜାରାଣୀ ଭଉଣୀ?
1: ଆଜ୍ଞା ସାର୍, ପ୍ରୋଗ୍ରାମ।
0: କଣ ପ୍ରୋଗ୍ରାମ କରନ୍ତି?
1: ପ୍ରୋଗ୍ରାମ ମାନେ ଭଜନ ୱିଥ୍ ଅର୍କେଷ୍ଟ୍ରା।
0: ଆଚ୍ଛା, ଅର୍କେଷ୍ଟ୍ରାରେ ଆପଣ ଭାଗ ନିଅନ୍ତି? ତେବେ ଅର୍କେଷ୍ଟ୍ରାରେ ଗୀତ ଗାଆନ୍ତି?
1: ଆଜ୍ଞା।
0: କେବଳ ଭଜନ ଗାଆନ୍ତି ନା ଅଲଗା କିଛି ବି ହୁଏ?
1: ଭଜନ ବି ଗାଏ ସାର୍, ଆଉ ଅର୍କେଷ୍ଟ୍ରା ବି ଗାଏ ଆଲବମ୍ ସବୁ।
0: ଆଚ୍ଛା, ଆପଣଙ୍କର ଗୁରୁ କିଏ?
1: ହଁ ସାର୍ ଅଛି।
0: କେତେ ବର୍ଷ ଧରିକି ଶିଖିଥିଲେ, କୋଉ ବର୍ଷରୁ?
1: ବ୍ଲାଇଣ୍ଡ ସ୍କୁଲରେ ଶିଖିଥିଲି, 3-4 ବର୍ଷ ଶିଖିଥିଲି।
0: ଆଚ୍ଛା, ତେବେ

0: ଏତିକିରେ ହେଇଗଲା ନା ତାପରେ ପୁଣି ଏବେ ବି ଶିକ୍ଷା ଜାରି ରହିଛି?
1: ଆଜ୍ଞା।
0: ଆଚ୍ଛା, ଗୀତ ଯେଉଁ ଗୁଡା ସବୁ ଗାଆନ୍ତି, ସବୁ ଗୀତ ଭିତରେ କେଉଁ ଗୀତ ଗୁଡା ମାନେ ଭଲ ଲାଗେ? ଯେମିତିକି ଆଧୁନିକ ଗୀତ ନା ଭଜନ ନା କଣ ଆଲବମ୍ ଫାଲବମ୍, କୋଉ ଟାଇପ୍ର ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ?
1: ଆଲବମ୍ ବି ମତେ ଭଲ ଲାଗେ ସାର୍, ଆଉ ଭଜନ ବି ଭଲ ଲାଗେ।
0: ସବୁଠୁ ବେଶୀ କୋଉଟା ଭଲ ଲାଗେ?
1: ବେଶୀ ସାର୍ ଭଜନ ଟିକେ ଭଲ ଲାଗେ।
0: ଆଚ୍ଛା, ଭଜନ ଗୋଟେ ଶୁଣେଇବେ କି? ତାର ମୁଖୁଡ଼ାଟା ହେଲେ ବି
1: ଗୀତ ଶୁଣେଇବି,
0: ମୁଖୁଡ଼ାଟା ହେଲେ ବି ଗାଇକି ଶୁଣନ୍ତୁ, ଆମର ଶ୍ରୋତା ବନ୍ଧୁ ମାନେ ଶୁଣିଲେ ଖୁସି ହେବେ।
1: ଆଜ୍ଞା ଆଜ୍ଞା।

0: ବହୁତ ବଢିଆ ବହୁତ ବଢିଆ। ପୂଜା ଭଉଣୀ କୁହନ୍ତୁ କଣ ଶୁଣେଇବା ହେଲୋ ବାରିପଦା।
1: ସାର୍ ହାଲୋ ବାରିପଦାରେ ମୁଁ ଶୁଣିବାକୁ ଚାହୁଁଥିଲି ତୁମ ସୁନା ଚଢେଇ ଫିଲ୍ମରେ ଓ ସାଥି ଓ ସାଥି ପାଖେ ଥାଆନ୍ତୁ ଏମିତି।
0: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ସମସ୍ତଙ୍କୁ, ଯେତିକି ଶ୍ରୋତା ବନ୍ଧୁ ସମସ୍ତଙ୍କୁ, ଆଉ ହଉଛି ଅଛନ୍ତି ମୋ ହଜବେଣ୍ଡ ତାଙ୍କୁ ବି।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ସାର୍, ନମସ୍କାର
0: ନମସ୍କାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର
1: ଆଜ୍ଞା, ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ସ୍ୱର୍ଣ୍ଣପ୍ରଭା ଭଉଣୀ, ଏବେ କଣ ସବୁ ଚାଲିଛି ଆପଣଙ୍କର? ତ ନୂଆ ଖାଇକି ସବୁ କିଛି ଯେଉଁ ନୂଆଖାଇର ଯେଉଁ କାର୍ଯ୍ୟକ୍ରମ ସବୁ ସାରିଦେଲେ?
1: ଆଜ୍ଞା ତ ସବୁ ଠିକ ଚାଲିଛି, ନୂଆଖାଇ ତ ଭଲ କରି ସବୁ ସରିଲା। ନୂଆଖାଇ ଖାଇଲୁ, ପରିବାର ସହିତ ମିଶିଲୁ, ସବୁ ଭଲ ହେଲା। ତାପରେ ଏବେ ତ ଚାଲିଛି, ସବୁ ଠିକ ଚାଲିଛି। ଆଜ୍ଞା
0: ହୀରାକୁଦ ବନ୍ଧ ଆପଣଙ୍କ ଘରଠୁ କେତେ ବାଟ, କେତେ ଥର ଯାଇଛନ୍ତି ବୁଲାବୁଲି କରିବା ପାଇଁ?
1: ଅଛି ଆଜ୍ଞା 50-60 କିଲୋମିଟର ହେଇଯିବ। ଆଜ୍ଞା
0: ବୁଲାବୁଲି କରିବା ପାଇଁ ଯାଆନ୍ତି?
1: ହଁ ଯାଇଥିଲୁ ଆଜ୍ଞା, ବହୁତ ଦିନ ଯାଇଥିଲୁ। ସାଙ୍ଗସାଥି ମେଳରେ କି କେମିତି ପିକନିକ ଗଲେ ସାଙ୍ଗ ସାଙ୍ଗରେ ଦେଖି ହବ। ଥରେ ଦୁଇ ଥର ଆଜ୍ଞା ସ୍କୁଲରେ ପଢିଲା ବେଳେ ଆମେ ପିକନିକ ଯାଇଥିଲୁ, ତ ଆଉ ଯାଇ ହବନି।
0: ଏମିତି ତେବେ କଥା କୁହନ୍ତୁ, ତେବେ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜ୍ଞା ଆଜି ଶୁଣିବା ଆଜ୍ଞା ହିନ୍ଦୀ ଫିଲ୍ମର ଗୀତ ଶୁଣିବା, ବାଜିଗର ଫିଲ୍ମର ଗୀତ ଶୁଣିବା, ଆଉ

0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା, ସମସ୍ତଙ୍କୁ କରିବା, ପ୍ରଥମେ ଆପଣଙ୍କୁ, ତାପରେ ଆମର ବରଗଡ଼ର ଶ୍ରୋତା ମାନଙ୍କୁ, ରବୀନ୍ଦ୍ର ନାଥ ମେହେ, ଶୁଭନ ସାହୁ, ରାଧାକାନ୍ତ ଭୂମି, ମୁରଲୀ ମେହେର, ଜୟପୁର ପଙ୍କଜ ମିଶ୍ର, ତାପରେ ଆପଣଙ୍କର ବାରିପଦାର କେ ନାରାୟଣ ପାତ୍ର, ଜଗତସିଂହପୁର ମୁନା ପଣ୍ଡା, ଦନୁ, ସବିତା, ମାମିନା, ସବୁ ଭଉଣୀ ମାନେ, ସମସ୍ତଙ୍କୁ ଏଇ ଗୀତ ଯୋଡ଼ି କରିପାରିବେ।
0: ନିଶ୍ଚିତ ଭାବରେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା, ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ
1: ହ୍ୟାଲୋ ନମସ୍କାର ସାର।
0: ନମସ୍କାର,
1: ମୁଁ କୁଆମରା ଭୋପୁରୀ ଗ୍ରାମରୁ ପୁନା ସିଂ କହୁଥିଲି।
0: ଟୁନା ଭାଇ କଣ କରନ୍ତି ଆପଣ?
1: ଚାଷବାସ କରେ ସାର।
0: ଚାଷ କରିଛନ୍ତି? କେତେ ଜମି?
1: ତିନି ମାସ କରେ।
0: ଆଚ୍ଛା, ତିନି ମାସରେ କେବଳ ଗୋଟିଏ ପ୍ରକାର ଧାନ ଦେଇଛନ୍ତି ନା ବିଭିନ୍ନ ପ୍ରକାର ଦେଇଛନ୍ତି?
1: ସ୍ୱର୍ଣ୍ଣ ଆଉ କଳା ଚମ୍ପା ଦୁଇ ପ୍ରକାର।
0: ଆଚ୍ଛା, କଳା ଚମ୍ପାଟା ବେଶୀ ଅମଳ ହବ ଭାବୁଛନ୍ତି ନା ସ୍ୱର୍ଣ୍ଣ?
1: ସ୍ୱର୍ଣ୍ଣଟା ବେଶୀ ହବ।
0: ସ୍ୱର୍ଣ୍ଣଟା କେତେ ପରିମାଣରେ ଦେଇଛନ୍ତି, କେତେ ଏକର? ଠିକ୍ ଅଛି। ଆପଣଙ୍କର ଏ ଯୋଉ ଭାତ ଖାଇବା ପାଇଁ ନିଜର ଯେତିକି ବର୍ଷକୁ ଯେତିକି ଖର୍ଚ୍ଚ, ସେଗୁଡା କଣ, କୋଉ ଧାନଟାକୁ ଆପଣ ରଖନ୍ତି? ବଳକା ଯେତିକି ଧାନ ହୁଏ କଣ କରନ୍ତି? ଆଚ୍ଛା, ଏଇ ଚାଷଟା ଧରାଯାଉ ଉଠିଗଲା, ତାପରେ ଆଉ ବର୍ଷ ସାରା କଣ କରନ୍ତି? ରବି ଚାଷ କଣ କଣ କରନ୍ତି ସବୁ? ଆଚ୍ଛା, କୁହନ୍ତୁ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ମାନିନୀ ଚଳଚ୍ଚିତ୍ର କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମୋ ସ୍ତ୍ରୀ ସୁରମଣି ସିଂହ।
0: ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
1: ଆଜ୍ଞା ଆଜ୍ଞା, ନମସ୍କାର
0: ନମସ୍କାର।

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ। ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଳିରେ ସମୟ ବର୍ତ୍ତମାନ ଦିନ 12:00। ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରସାର କରୁଛୁ ଖଞ୍ଜଣୀ ଭଜନ। ଖଞ୍ଜଣୀ ଭଜନ ପରିବେଷଣ କରିଛନ୍ତି ଅଭିମନ୍ୟୁ ବେହେରା ଏବଂ ସାଥୀ କଳାକାରମାନେ। ଖଞ୍ଜଣୀ ଭଜନ ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ ଏହି ବିଜ୍ଞାପନ ବିରତି।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଭଉଣୀ, ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନ, ସୁସ୍ଥ ସମାଜ ଓ ସୁନ୍ଦର ରାଷ୍ଟ୍ର ଗଠନର ଏକ ମୁଖ୍ୟ ଆଧାର। ପରିଷ୍କାର ଓ ସୁସ୍ଥ ପରିବେଶ ମାନବ ଜୀବନକୁ ନିରାପଦ, ସୁସ୍ଥ ଓ ସୁଖମୟ କରିଥାଏ। ଅପରିଷ୍କାର ପରିବେଶ, ଅବ୍ୟବସ୍ଥିତ ଆବର୍ଜନା, ଦୂଷିତ ଜଳ ଓ ବାୟୁ ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ସମସ୍ୟାର କାରଣ ହୋଇଥାଏ। ତେଣୁ ସ୍ୱଚ୍ଛତା କେବଳ ପରିବେଶକୁ ସୁନ୍ଦର ରଖିବାର ବିଷୟ ନୁହେଁ, ଏହା ଜନସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ଦାୟିତ୍ୱଶୀଳ ନାଗରିକତା ସହିତ ଗଭୀର ଭାବେ ଜଡ଼ିତ।

0: କୁହାଯାଏ ଯେଉଁଠି ପରିଷ୍କାର ପରିଚ୍ଛନ୍ନତା ଥାଏ ସେଠି ମା ଲକ୍ଷ୍ମୀ ବାସ କରିଥାନ୍ତି। ପ୍ରକୃତରେ ସ୍ୱଚ୍ଛ ପରିବେଶ ହିଁ ମଣିଷ ମନରେ ସକାରାତ୍ମକ ଭାବନାର ଉଦ୍ରେକ କରିଥାଏ।
1: ଏହି ସ୍ୱଚ୍ଛ ରଖିବାର ଉଦ୍ଦେଶ୍ୟକୁ ଆଖ୍ୟା କରି ରଖି ଦେଶବ୍ୟାପୀ 2014 ମସିହାରେ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ଏହି ଅଭିଯାନର ପ୍ରମୁଖ ପ୍ରେରଣା। ଦେଶରେ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଖୋଲାରେ ମଳତ୍ୟାଗ କରିବାରୁ ନିବୃତ୍ତ ହେବା, ଆବର୍ଜନାର ସୁପରିଚାଳନା ଏବଂ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।

ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଆଖପାଖର ପରିବେଶକୁ ପରିଷ୍କାର ରଖିବା ସହିତ ସାର୍ବଜନୀନ ସ୍ଥାନରେ ଆବର୍ଜନା ନ ପକାଇବା ଆବଶ୍ୟକ। ଘରୋଇ ଆବର୍ଜନାକୁ ଯଥାସମ୍ଭବ ଶୁଖିଲା ଓ ଓଦା ଆବର୍ଜନା ଭାବେ ପୃଥକ କରିବା, ନିର୍ଦ୍ଦିଷ୍ଟ ସ୍ଥାନରେ ଆବର୍ଜନା ପକାଇବା, ପ୍ଲାଷ୍ଟିକରେ ଅନାବଶ୍ୟକ ବ୍ୟବହାର କମାଇବା ଏବଂ ପୁନଃ ବ୍ୟବହାର ଓ ପୁନଃ ଚକ୍ରୀକରଣକୁ ପ୍ରୋତ୍ସାହନ ଦେବା ଆମର ଦୈନନ୍ଦିନ ଅଭ୍ୟାସର ଅଂଶ ହେବା ଉଚିତ।

ସ୍ୱଚ୍ଛତା ରକ୍ଷା କରିବାରେ ଜଳସ୍ରୋତ ଓ ପରିବେଶର ସୁରକ୍ଷା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ନଦୀ, ପୋଖରୀ, ନାଳ, ସମୁଦ୍ରତଟ ଓ ଅନ୍ୟାନ୍ୟ ଜଳାଶୟରେ ଆବର୍ଜନା ନ ପକାଇବା ଏବଂ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ସେହିପରି ସାର୍ବଜନୀନ ଶୌଚାଳୟର ବ୍ୟବହାର, ହାତ ପରିଷ୍କାର ରଖିବା, ନିରାପଦ ପାନୀୟ ଜଳ ବ୍ୟବହାର ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ମଧ୍ୟ ସ୍ୱଚ୍ଛତାର ଅବିଚ୍ଛିନ୍ନ ଅଂଶ।

ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱଚ୍ଛତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାର ବିଶେଷ ଗୁରୁତ୍ୱ ରହିଛି। ଆଜିର ସଚେତନ ଛାତ୍ରଛାତ୍ରୀ ହିଁ ଆଗାମୀ ଦିନର ଦାୟିତ୍ୱବାନ ନାଗରିକ। ସେମାନେ ନିଜେ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ ପରିବାର ଓ ସମାଜରେ ମଧ୍ୟ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇ ପାରିବେ। ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଜନତାଙ୍କର ସମନ୍ୱିତ ପ୍ରୟାସ ଏହି ଅଭିଯାନକୁ ଆହୁରି ସୁଦୃଢ଼ କରିପାରେ।

ସାମାଜିକ ଆନ୍ଦୋଳନ ଓ ଏକ ସୁସ୍ଥ ଜୀବନଧାରାର ପ୍ରତୀକ। ସ୍ୱଚ୍ଛତା ହିଁ ସେବାର ଭାବନାକୁ ଆପଣାର କରି ପ୍ରତ୍ୟେକ ନାଗରିକ ଯଦି ନିଜ ପରିବେଶକୁ ସ୍ୱଚ୍ଛ ରଖିବାର ସଂକଳ୍ପ ନିଅନ୍ତି, ତେବେ ଏକ ସ୍ୱଚ୍ଛ, ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଭାରତ ଗଠନର ଲକ୍ଷ୍ୟ ଅଧିକ ସୁଦୃଢ଼ ହେବ। ସ୍ୱଚ୍ଛତା ଆମର କର୍ତ୍ତବ୍ୟ ହେବା ସହିତ ଆମର ଜୀବନଶୈଳୀର ଏକ ଅବିଚ୍ଛିନ୍ନ ଅଂଶ ହେବା ଆବଶ୍ୟକ। ଭଉଣୀ, ଆଜି ସ୍ୱର ସମ୍ଭାରରେ ଆପଣମାନେ ଶୁଣିଲେ ଗୃହଲକ୍ଷ୍ମୀ, ଅଗ୍ନି ପରୀକ୍ଷା, ସମର ସାଲିମ ସାଇମନ, ରାମାୟଣ ଓ ବତୀଘର ଚଳଚ୍ଚିତ୍ରର କେତୋଟି ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଭିକାରୀ ଚରଣ ବଳ, ସ୍ୱରୂପ ଚକ୍ରବର୍ତ୍ତୀ, ତାନସେନ ସିଂ, ଏସ୍ ଜାନକୀ ଓ ପ୍ରଣବ ପଟ୍ଟନାୟକ। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ఆకాశవాణి సంవాద పొడుచుంది శుభేందు కుమార్ పొండా. ముఖ్య సంవాదం. ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍କିନସନ୍ ଚୀନ୍ର ମିଲ୍ ୱାକିଠାରେ ଆଜି ଏବଂ ଆସନ୍ତାକାଲି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି. ଭାରତ କତାର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଲେ ଅର୍ଥମନ୍ତ୍ରୀ. ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ନୂତନ କର୍ପୋରେଟ୍ ହାରାହାରି ଇନ୍ଧନ କାଫେ ମାନଦଣ୍ଡକୁ କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ଜାରି. ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ଏବଂ ଗୁଆହାଟୀ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଭାରତ. ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍କନସିନ୍ର ମିଲ୍ ୱାକିଠାରେ ଆଜି ଏବଂ ଆସନ୍ତାକାଲି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏହି ବୈଠକରେ ଯୋଗ ଦେଇଛନ୍ତି. ଆମେରିକା ଗସ୍ତ ଅବସରରେ ଶ୍ରୀ ଗୋଏଲ ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ଅଧିକ ଗତିଶୀଳ କରିବା ନେଇ ପ୍ରତିପକ୍ଷଙ୍କ ସହ ବୈଠକରେ ଯୋଗ ଦେବେ. ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ଫେବୃୟାରୀ 7 ତାରିଖରୁ ଏନେଇ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି. ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ ରୂପ ପ୍ରଦାନ କରିବା ପାଇଁ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି. ଗତକାଲିଠାରୁ ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଶ୍ରୀ ଗୋଏଲ ଆମେରିକା ଗସ୍ତରେ ଯାଇଛନ୍ତି. ଭାରତ କତାର ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ନୂତନ ମାର୍ଗ ଅନୁସନ୍ଧାନ କରିବା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି. ଦୋହାଠାରେ କତାର ବ୍ୟବସାୟୀ ସଂଘର ଏକ ବୈଠକକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଗତ ଆର୍ଥିକ ବର୍ଷରେ ଭାରତର ଦୃଢ଼ ଆର୍ଥିକ ଅଭିବୃଦ୍ଧି ବର୍ଦ୍ଧିତ ନିବେଶ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି. ଦେଶର ବିଭିନ୍ନ କ୍ଷେତ୍ରରେ ନିବେଶ 94.5 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି. ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କତାରର ବୈଦେଶିକ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଅହମ୍ମଦ ବିନ୍ ମହମ୍ମଦ ଅଲ୍ ସୟଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ. ଭିତ୍ତିଭୂମି ବିକାଶ, ଖାଦ୍ୟ ସୁରକ୍ଷା, ଔଷଧ, ପେଟ୍ରୋକେମିକାଲ୍ସ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି. ଆଲୋଚନା କାଳରେ ଅର୍ଥମନ୍ତ୍ରୀ ସୀତାରମଣ କତାର ଓ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକ ସହିତ ବାଣିଜ୍ୟିକ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ହର୍ମୁଜ୍ ପ୍ରଣାଳୀ ଦେଇ ଅବାଧ ସାମୁଦ୍ରିକ ଯାତାୟତ ଉପରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି. କତାରର 10 ବିଲିୟନ ଡଲାର ନିବେଶ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ନେଇ ଭାରତରେ ଏକ କତାର ନିବେଶ ପ୍ରାଧିକରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଦ୍ୱିପାକ୍ଷିକ ନିବେଶ ତଥା ମୁଖ୍ୟ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଉଭୟ

0: ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଅଟଳ ବିହାରୀ ବାଜପେୟୀ ସେବରୀ ନଭା ସେବା ଅଟଳ ସେତୁ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଅଟଳ ବିହାରୀ ବାଜପେୟୀ ସେବରୀ ନଭା ସେବା ଅଟଳ ସେତୁ ହେଉଛି ଭାରତର ସବୁଠାରୁ ଦୀର୍ଘ ସମୁଦ୍ର ସେତୁ। 2024 ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେତୁର ଉଦ୍ଘାଟନ କରିଥିଲେ। 2016 ଡିସେମ୍ବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। 17849 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହା ପ୍ରାୟ 21 କିଲୋମିଟର 800 ମିଟର ଲମ୍ବ ଏବଂ 6 ଲେନ୍ ବିଶିଷ୍ଟ ସେତୁ। ସେତୁର ପ୍ରାୟ 16.5 କିଲୋମିଟର ସମୁଦ୍ର ଉପରେ ଏବଂ 5.5 କିଲୋମିଟର ସ୍ଥଳଭାଗରେ ରହିଛି। ଭିତ୍ତିଭୂମି ବିଶେଷଜ୍ଞ ପାଣ୍ଡୁରଙ୍ଗ ଦଣ୍ଡବତେ କହିଛନ୍ତି, ଏହି ଅଟଳ ସେତୁ ଇଞ୍ଜିନିୟରିଂର ଏକ ଚମତ୍କାର ନିର୍ଦ୍ଦେଶନ। ପରିବେଶଗତ ଦୃଷ୍ଟିରୁ ଏହାର ବୈଶିଷ୍ଟ୍ୟ ଅନନ୍ୟ ବୋଲି ସେ କହିଛନ୍ତି। ଏହି ସେତୁ ମୁମ୍ବାଇ ଓ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 2-3 ଘଣ୍ଟା ପର୍ଯ୍ୟନ୍ତ ହ୍ରାସ କରିପାରିଛି। ନାଗରିକଙ୍କ ଜୀବନଯାପନକୁ ଏହା ଅଧିକ ସୁଗମ କରିପାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ନୂତନ କର୍ପୋରେଟ୍ ହାରାହାରି ଇନ୍ଧନ ଅର୍ଥନୀତି କାଫେ ମାନଦଣ୍ଡକୁ କାର୍ଯ୍ୟକାରୀ କରିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। 2027 ଏପ୍ରିଲ ପହିଲାରୁ 2032 ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ। ଭାରତରେ ବିକ୍ରୟ ପାଇଁ ନିର୍ମିତ କିମ୍ବା ଆମଦାନୀ ହୋଇଥିବା ନୂତନ ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ ଏହି ମାନଦଣ୍ଡ ପ୍ରଯୁଜ୍ୟ ହେବ। ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ପାଇଁ ଏଭଳି ନୂତନ କାର୍ଯ୍ୟକାରିତା ନିୟାମକ ସ୍ୱଷ୍ଟତା ଓ ସ୍ଥିର ନୀତିଗତ ଢାଞ୍ଚାକୁ ପ୍ରତିପାଦନ କରୁଛି ବୋଲି ଶକ୍ତି ମନ୍ତ୍ରଣାଳୟ କହିଛି। ପ୍ରଯୁକ୍ତି ବିଦ୍ୟା ନବସୃଜନକୁ ସୁଗମ ଢଙ୍ଗରେ କାର୍ଯ୍ୟକାରୀ କରାଯିବା ସହିତ ଶକ୍ତି ଦକ୍ଷତା ଓ ଇନ୍ଧନ ବ୍ୟବହାର ହ୍ରାସ ଦିଗରେ ଏହା ଉପଯୋଗୀ ସାବ୍ୟସ୍ତ ହେବ। ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇନ୍ଧନ ବ୍ୟବହାର ମାନଦଣ୍ଡକୁ 2027-28 ପ୍ରତି 100 କିଲୋମିଟରରେ 3.9 ଲିଟରରୁ 2031-32 3.32 ଲିଟର ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହାଲୁକା ଏବଂ ଭାରିଯାନ ମଧ୍ୟରେ ଇନ୍ଧନ ବ୍ୟବହାରକୁ ଅଧିକ ସନ୍ତୁଳିତ କରିବା ଏହି ମାନଦଣ୍ଡ କାର୍ଯ୍ୟକାରିତାର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗର ସୁନ୍ଦରବନ ବିଶ୍ୱର ସର୍ବବୃହତ୍ ହେନ୍ତାଳବଣ ଏବଂ ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀରେ ସ୍ଥାନିତ ହୋଇଛି। ସେଠାରେ ରୟାଲ ବେଙ୍ଗଲ ଟାଇଗର, ଲୁଣା ଜଳ କୁମ୍ଭୀର, ହରିଣ, ବିଭିନ୍ନ ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଏହା ଏକ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସୁନ୍ଦରବନର ଝାରଖଲି ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଚାରାରୋପଣ ମାଧ୍ୟମରେ ହେନ୍ତାଳବଣ ସୃଷ୍ଟି ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ମହିଳାଙ୍କ ମଧ୍ୟରୁ ଅନେକଙ୍କର ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି, ତେବେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରକୃତି ସଂରକ୍ଷଣରେ ସେମାନଙ୍କର ଅତୁଳନୀୟ ଯୋଗଦାନ ରହିବା ସହ ହେନ୍ତାଳବଣ ସୃଷ୍ଟି ମାଧ୍ୟମରେ ନିଜକୁ ରୋଜଗାରକ୍ଷମ କରିପାରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: पश्चिम बंगाल के सुंदरबन में झारखाली की महिलाएं मैंग्रोव के जंगल तैयार कर रही हैं। इनमें से ज्यादातर वो महिलाएं हैं जिनके पति की टाइगर अटैक में जान चली गई थी। उनके द्वारा लगाए गए मैंग्रोव आज गांवों के लिए एक प्राकृतिक सुरक्षा कवच बन रहे हैं और इन्हें लगाकर इन महिलाओं की कमाई भी हो रही है।
0: ସ୍ୱଚ୍ଛ ସଂଶୋଧିତ ତଥା ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ରର ମୂଳଦୁଆ ବୋଲି ବରିଷ୍ଠ ବିଜେପି ନେତା ତଥା କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଚୌହାନ କହିଛନ୍ତି, ଭୋଟର ତାଲିକାରେ ଅଯୋଗ୍ୟଙ୍କ ନାମ ଅନ୍ତର୍ଭୁକ୍ତ ହେଲେ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଆହ୍ୱାନ ସୃଷ୍ଟି ହୋଇପାରେ। ବିରୋଧୀ ଦଳର ନିର୍ବାଚନୀ ଅନିୟମିତତା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ଚୌହାନ ମୃତକଙ୍କୁ ବାଦ୍ ଦେବା ସହ ତାଲିକାରେ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ନେଇ ଆପତ୍ତି ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
2: शुद्ध वोटर लिस्ट लोकतंत्र की आत्मा है। और वोटर लिस्ट में गलत नाम जुड़े तो लोकतंत्र ही मर जाएगा। आपको क्या आपत्ति अगर कोई इस दुनिया जीवित नहीं बचा उसका नाम वोटर लिस्ट से काट दिया जाए? कहीं डुप्लीकेशन है, गांव में भी नाम, शहर में भी नाम, अगर नाम एक जगह कट जाए तो आपको दिक्कत क्या है? कोई देश का नागरिक ही नहीं है तो उसका नाम वोटर लिस्ट में क्यों जोड़ना चाहिए? पवित्र लोकतंत्र के लिए वोटर लिस्ट शुद्ध होना ही चाहिए।
0: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତର ନିରୁ ଢାଣ୍ଡା ଏବଂ କିନାନ ଚେନାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ନିରୁ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ବର୍ଗରେ କତାର ରୌପ୍ୟ ଏବଂ ଚୀନ୍ ବ୍ରୋଞ୍ଜ ପଦକ ପାଇଛି।

0: ଏସୀୟ କ୍ରୀଡ଼ାର ଚଳିତ ସଂସ୍କରଣରେ ନିରୁ ଢାଣ୍ଡା ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ତିନିଟି ପଦକ ହାସଲ କରିଛନ୍ତି। ପୁରୁଷ କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। କୁଶଲ ଦଲାଲ, ସାହିଲ ଯାଦବ ଏବଂ ଗଣେଶ ମଣିରତ୍ନମ ଥିରୁମୁରୁ ଚୀନ ପ୍ରତିଦ୍ୱନ୍ଦ୍ୱୀକୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚୀନ ଦଳକୁ ଭାରତ 238-237 ପଏଣ୍ଟରେ ପରାସ୍ତ କରିଛି। ପୂର୍ବରୁ ଏହି ବର୍ଗରେ ଭାରତୀୟ ମହିଳା ଦଳ ମଧ୍ୟ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଭାରତର ପଦକ ସଂଖ୍ୟା 69 ବୃଦ୍ଧି ପାଇଛି। ଏଥିରେ 10 ସ୍ୱର୍ଣ୍ଣ, 21 ରୌପ୍ୟ ଏବଂ 28 ବ୍ରୋଞ୍ଜ ପଦକ ରହିଛି। ଏହି ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। କ୍ରିକେଟ୍। ଭାରତ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜାରି ରହିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗୁଆହାଟୀରେ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ବିଜୟୀ ହୋଇ 1-0 ବିଜୟ ସିରିଜ୍ ଅଗ୍ରଣୀ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ମିଲ୍ ୱାକିଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକ। ଅଂଶଗ୍ରହଣ କରୁଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ। ଭାରତ କତାର ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଭାଗିତାକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଲେ ଅର୍ଥମନ୍ତ୍ରୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 69 ବୃଦ୍ଧି ଏବଂ ଗୁଆହାଟୀ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Government notifies new corporate average fuel economy norms for passenger vehicles targeting over 16% improvement in fuel efficiency in 5 years. New Delhi, Qatar review progress of Qatar's $10 billion investment commitment to India. Also discuss accelerating free trade agreement negotiations. Flood situation worsens in North Bihar due to continuous rainfall in Nepal. Over 200 villages affected. In Asian Games 2026, India bagged 3 gold medals in compound archery and 1 in trap mixed team event today, taking total tally to 59, including 10 gold. And in cricket, India win toss and elect to field in the second ODI against the West Indies at Guwahati. Government has notified the new corporate average fuel economy CAFE norms for passenger vehicles. They will replace the existing CAFE norms with effect from 1st of April 2027 and remain applicable up to the 31st of March 2032. It will apply to new passenger vehicles manufactured and imported for sale in India. The new framework provides greater regulatory clarity and a stable policy framework for the automobile industry. It also facilitates technological innovation and supports the continued evolution of India's passenger vehicle sector towards greater energy efficiency and lower fuel consumption.
2: According to the Power Ministry, the new CAFE framework will drive progressive improvements in fuel economy through year-on-year tightening of targets across all 5 years. The fuel consumption benchmark is tightened from 3.9 liters per 100 kilometer in 2027-2028 to 3.32 liters per 100 kilometer in 2031-32, representing an improvement of around over 16% over the period. The revised target line has also been flattened to provide a more balanced, weight-sensitive approach with the relatively softer targets for lighter vehicles and greater fuel efficiency requirements for heavier vehicles. The Power Ministry stated that the new norms provide flexibility to manufacturers to adopt cleaner technologies, alternative fuels and other innovative solutions. The new CAFE framework promotes technological innovation in new technologies such as solar reflective paints, advanced glazing, high efficiency air conditioning for improved fuel efficiency and India's energy security and sustainability objectives. Akshit Vaidyanathan, Akashwani News, Delhi.
1: Finance Minister Nirmala Sitharaman has urged Qatari businesses to actively explore trade and investment partnerships with India and further strengthen bilateral economic ties. Addressing a business roundtable of the Qatari Businessmen Association in Doha, she highlighted India's strong economic growth, rising investment and record gross FDI inflow of over $94.5 billion in financial year 2025-26. She also noted Japan credit ratings' recent upgrade of India.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରରେ ଆଜି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଜୀଉମାନଙ୍କ ବନକ ଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଭାଷାଗତ ବିବିଧତା ଏବଂ ଭାଷା ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅନୁବାଦ ଦିବସ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତକୁ ସ୍ୱର୍ଣ୍ଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ। ନବସୃଜନ ଓ ସୃଜନଶୀଳ ଚିନ୍ତାଧାରା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। 21ଟି ପ୍ରମୁଖ ବିଷୟରେ ରାଜ୍ୟବ୍ୟାପୀ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। 9ରୁ 12 ଶ୍ରେଣୀ ଛାତ୍ରଛାତ୍ରୀ ମହାବିଦ୍ୟାଳୟ

ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ରାଜ୍ୟ କେନ୍ଦ୍ରୀୟ ଅନୁଷ୍ଠାନ ଆଇଟିଆଇ ଓ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନେ ନିଜର ନବସୃଜନ ପ୍ରତିଭା ପ୍ରଦର୍ଶନ କରିପାରିବେ। ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ କୁଶଳୀ ଓ ଅର୍ଦ୍ଧକୁଶଳୀ ଯୁବପିଢ଼ି ନିଯୁକ୍ତ ଆଶାୟୀମାନେ ମଧ୍ୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା

0: ଆଗାମୀ ଦିନରେ ସେମାନଙ୍କର ଡିଏନ୍ଏ ଟେଷ୍ଟ ପରେ ସେମାନଙ୍କ ମୂଳ ବାସସ୍ଥାନ ସମ୍ପର୍କରେ ଜଣାପଡ଼ିବ। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନନ୍ଦନକାନନ ଗସ୍ତ କରି ସେମାନଙ୍କ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଛି। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପ୍ରବେଶ ଦେୟମୁକ୍ତ ରଖାଯାଇଛି। ଏହାପରଠାରୁ ବରିଷ୍ଠ ନାଗରିକ ଓ ଶିଶୁଙ୍କ ଛାଡ଼ି ମନ୍ଦିର ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ 10 ଟଙ୍କା ଲେଖାଏଁ ଦାଖଲ କରିବାକୁ ପଡ଼ିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।
1: ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କର ଦର୍ଶନ ପାଇଁ ଆଜି ଖୋଲିଛି। ମହାପ୍ରଭୁଙ୍କର ଜନ୍ମସ୍ଥଳୀକୁ ସମସ୍ତେ ଦର୍ଶନ କରୁଛନ୍ତି ଏବଂ ତାପରେ ଭିତର ଚକଡ଼ା ଦେଇ ପୁଣି ସିଂହଦ୍ୱାର ଦେଇ ବାହାରୁଛନ୍ତି। ଶ୍ରଦ୍ଧାଳୁ ଭକ୍ତମାନେ ତାଙ୍କର ମଧ୍ୟ ଦର୍ଶନ କରୁଛନ୍ତି। ରାମ୍ପର ବ୍ୟବସ୍ଥା କରାଯାଇଛି, ଯଦ୍ୱାରା କି ଯେଉଁ ବୟସାଧିକ୍ୟ ବ୍ୟକ୍ତି ଅଛନ୍ତି ତାର ଅସୁବିଧା ହେବ ନାହିଁ। ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି ଏବଂ ଯେତେବେଳେ ଟିକେଟ୍ ମଧ୍ୟ ହେବ କେବଳ 10 ଟଙ୍କା ମାତ୍ରର ବ୍ୟବସ୍ଥା ରହିଛି, ଯାହାକି ଶିଶୁ ଏବଂ ଯେଉଁମାନେ ସିନିୟର ସିଟିଜେନ୍ସ ଅଛନ୍ତି 80 ବର୍ଷର ତାଙ୍କୁ ଲାଗୁ ହେବ ନାହିଁ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ନକ୍ସଲ ମୁକ୍ତ ଭାରତ ସମ୍ପର୍କରେ।
2: ନକ୍ସଲମୁକ୍ତ ଭାରତ ଗଠନ ଲକ୍ଷ୍ୟରେ କେନ୍ଦ୍ର ସରକାର ସୁରକ୍ଷା ସହ ବିକାଶମୂଳକ ପଦକ୍ଷେପକୁ ଗୁରୁତ୍ୱ ଦେଉଛନ୍ତି। 2015 ଜାତୀୟ ନୀତି ଓ କାର୍ଯ୍ୟଯୋଜନା ଅଧୀନରେ ସୁରକ୍ଷା ଉନ୍ନୟନ ଏବଂ ସ୍ଥାନୀୟ ଲୋକଙ୍କ ସୁବିଧା ନିଶ୍ଚିତ କରିବାକୁ ବହୁମୁଖୀ ରଣନୀତି ଗ୍ରହଣ କରାଯାଇଛି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସଶସ୍ତ ପୁଲିସ ବଳ, ଗୁଇନ୍ଦା ସହଯୋଗ, ପୁଲିସ ଭିତ୍ତିଭୂମି ଓ ସଡ଼କ ଯୋଗାଯୋଗ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଇଛି। ଦୁର୍ଗମ ଅଞ୍ଚଳରେ ସଡ଼କ ନିର୍ମାଣ, ମୋବାଇଲ ନେଟୱାର୍କର ସମ୍ପ୍ରସାରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର, ଡାକଘର ଓ ବ୍ୟାଙ୍କିଙ୍ଗ୍ ସୁବିଧାର ସମ୍ପ୍ରସାରଣ ମାଧ୍ୟମରେ ସାଧାରଣ ଲୋକଙ୍କୁ ମୁଖ୍ୟଧାରାରେ ବିକାଶ ସହ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପୁନର୍ବାସ ଓ ଥଇଥାନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ସମସ୍ତ ପଦକ୍ଷେପର ଲକ୍ଷ୍ୟ ହେଉଛି ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ସହ ଏକ ଦୀର୍ଘସ୍ଥାୟୀ ଶାନ୍ତି ଓ ବିକାଶର ପରିବେଶ ସୃଷ୍ଟି କରିବା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 2018 126 ଥିବାବେଳେ 2025 ଡିସେମ୍ବର ମାସରେ ଏହା 8କୁ ହ୍ରାସ ପାଇଛି। 2010 1936 ହିଂସାକାଣ୍ଡ ଘଟିଥିବାବେଳେ ଏହା 2025 ସୁଦ୍ଧା 2034କୁ ହ୍ରାସ ପାଇଥିଲା। ପରବର୍ତ୍ତୀ ସମୟରେ ଚଳିତ ବର୍ଷ ଜୁଲାଇ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଭାବେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକଦା ମାଓବାଦୀଙ୍କ ପ୍ରଭାବରେ ରହିଥିବା କନ୍ଧମାଳ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ମାଓବାଦୀ ସଂଗଠନର ଗତିବିଧି ଦୁର୍ବଳ ହୋଇଛି। ତେବେ ଜିଲ୍ଲାରେ ଅବଶିଷ୍ଟ ମାଓବାଦୀଙ୍କ ସଂଖ୍ୟା ଓ ସେମାନଙ୍କ ଗତିବିଧି ସମ୍ପର୍କରେ ଅଧିକୃତ ତଥ୍ୟ ଆଧାରରେ ସ୍ଥିତି ଆକଳନ କରାଯାଉଛି। କନ୍ଧମାଳରେ ମୁଖ୍ୟତଃ କେକେବିଏନ୍ ଏବଂ ବିଜିଏନ୍ ଭଳି ମାଓ ସଂଗଠନ ସକ୍ରିୟ ଥିଲେ। ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସରେ ସୁରକ୍ଷା ଅଭିଯାନକୁ ଅଧିକ ଜୋରଦାର କରାଯାଇଥିଲା। ନିୟମିତ ତଲାସୀ ଅଭିଯାନ ଓ ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ପଦକ୍ଷେପ ଗ୍ରହଣ ପରେ କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବର୍ତ୍ତମାନ ସୁରକ୍ଷା ସହ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ନକ୍ସଲବାଦର ମୁକାବିଲା କେବଳ ସୁରକ୍ଷା ଅଭିଯାନରେ ସୀମିତ ନୁହେଁ, ବରଂ ଶାନ୍ତି, ବିକାଶ ଓ ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରିବାର ଏକ ମୁଖ୍ୟ ଆଧାର। କନ୍ଧମାଳରୁ ଉତ୍ପଳ କୁମାର ସାହୁଙ୍କ ରିପୋର୍ଟ ସହ ମୁଁ ସ୍ମୃତି ରେଖା ତାରିଣୀଆ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାବ ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଭାଷାଗତ ବିବିଧତା ଏବଂ ଭାଷା ଅଧିକାର, ଯାହାର ଉପଶୀର୍ଷକ ହେଉଛି ବୁଝିବାର ଶକ୍ତି। ପୃଥିବୀରେ 6500ରୁ ଅଧିକ କଥିତ ଭାଷା ରହିଛି, ଯାହାର ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନୁବାଦକମାନେ ସାହାଯ୍ୟ କରିଥାନ୍ତି। ଭୁବନେଶ୍ୱର।

ସେଠାରେ ଆୟୋଜିତ ପୂର୍ତ୍ତ ବିଭାଗର ବୈଠକରେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ବଲପୁରର ସଡ଼କ ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମ୍ବଲପୁର ଅନୁଗୁଳ ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ସଡ଼କଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶ୍ରୀ ହରିଚନ୍ଦନ ଆଲୋଚନା କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ସେବା ସଂକଳ୍ପ ଅଭିଯାନ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆ ବସ୍ଷ୍ଟାଣ୍ଡଠାରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାଧାରଣ ସ୍ଥାନଗୁଡ଼ିକୁ ପରିଷ୍କାର ରଖିବା ସହ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ଶ୍ରୀ ଗଣ୍ଡ ଗୁରୁତ୍ୱାରୋପ କରିଥିଲେ। ବୌଦ୍ଧ ଜିଲ୍ଲାରେ ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଗୁରୁତ୍ୱାରୋପ କରିଛନ୍ତି। ହେଲମେଟ୍ ପରିଧାନ, ରାସ୍ତାରେ ବାଲି ମେଟାଲ ଜମା ହେବା, ନିଶା ସେବନ କରି ଗାଡ଼ି ଚଳାଇବା, ଭାରିଯାନ ପାର୍କିଂ, ଗୋରୁଗାଈ ନିୟନ୍ତ୍ରଣ ଓ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରୀୟ ପୋଷଣ ମାସ ଆଙ୍ଗନକା ଉତ୍ସବ ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଏଥିରେ ପ୍ରଦର୍ଶିତ ହେବା ସହ ପୌଷ୍ଟିକ ଖାଦ୍ୟ ସମ୍ପର୍କରେ ସଚେତନ ହେବା ପାଇଁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ସୋଲମଠାରେ ଥିବା ବୌଦ୍ଧବିହାରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞମାନେ ଅନୁଧ୍ୟାନ କରିଛନ୍ତି। ଅସୁରକ୍ଷିତ ଥିବା ବୌଦ୍ଧ ମୂର୍ତ୍ତିଗୁଡ଼ିକୁ ସ୍ଥାନାନ୍ତରିତ କରାଯିବା ସହ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବୌଦ୍ଧବିହାରର ବିକାଶ ଭିତ୍ତିଭୂମି ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋଲାର ସଚେତନତା ରଥକୁ ଜିଲ୍ଲାପାଳ ମଧୁସୂଦନ ଦାସ ଶୁଭାରମ୍ଭ କରିଛନ୍ତି। ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା କରିବା ସହ ସବୁଜ ଶକ୍ତି ବ୍ୟବହାର କରିବାକୁ ନାଗରିକମାନଙ୍କୁ ସଚେତନ କରାଇବ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌରଶକ୍ତି ବ୍ୟବହାର କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ସୁବିଧା ପ୍ରଦାନ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତର ନିରୁ ଢାଣ୍ଡା ଓ କିନାନ୍ ଚେନ୍ନାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ନିରୁ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି। କୁଶଲ ଦଲାଲ, ସାହିଲ ଯାଦବ ଏବଂ ଗଣେଶ ମଣିରତ୍ନମ ଥିରୁମୁରୁ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 69କୁ ବୃଦ୍ଧି ପାଇଛି। ଏଥିରେ 10ଟି ସ୍ୱର୍ଣ୍ଣ, 21ଟି ରୌପ୍ୟ ଏବଂ 28ଟି ବ୍ରୋଞ୍ଜ ପଦକ ତାଲିକାର ସପ୍ତମ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରରେ ଆଜି ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର। ଶ୍ରୀଜୀଉମାନଙ୍କ ବନକଲାଗି ନୀତି ପାଇଁ ସନ୍ଧ୍ୟା 6ଟାରୁ 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଭାଷାଗତ ବିବିଧତା ଏବଂ ଭାଷା ଅଧିକାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅନୁବାଦ ଦିବସ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ବନ୍ଧୁକ ଚାଳନା ଟ୍ରାପ୍ ମିଳିତ ବର୍ଗରେ ଭାରତକୁ ସ୍ୱର୍ଣ୍ଣପଦକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ NCERT।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ସୁବାସ ଦାସ, ଗୀତ ରଚନା ଭାରତୀ କୃଷ୍ଣ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅନୁରାଧା ପଡ଼ୁଆଲ ଏବଂ ଅରବିନ୍ଦ ମୁଦୁଲି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଇରା ମହାନ୍ତି।

ଆପଣଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, ସ୍ୱଚ୍ଛତା ହେଉଛି ପବିତ୍ରତା। ପରିବେଶ ସ୍ୱଚ୍ଛ ରହିଲେ ଆମେ ସୁସ୍ଥ ରହିବା, ଆଉ ଆମେ ସୁସ୍ଥ ରହିଲେ ଗୋଟିଏ ସୁସ୍ଥ ସମାଜ ଆମେ ଗଠନ କରିପାରିବା। ତେଣୁ ଆମର ପାରିପାର୍ଶ୍ୱିକ ପରିବେଶକୁ ଆବର୍ଜନାମୁକ୍ତ କରି ପରିବେଶକୁ ସୁସ୍ଥ ରଖିବା ଦାୟିତ୍ୱ ଆମର। ଗୋଟିଏ ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ଭାରତ ସରକାର ସ୍ୱଚ୍ଛତା ମିଶନ

0: କାର୍ଯ୍ୟକ୍ରମ ଭଳି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଆମ ଢେଙ୍କାନାଳ ଜିଲ୍ଲାରେ କିଭଳି ଭାବରେ କାର୍ଯ୍ୟକାରୀ ହୋଇଛି ଆଜି ଆସନ୍ତୁ ସେହି ସମ୍ପର୍କରେ ଜାଣିବା। ଆମ ସହିତ ଅଛନ୍ତି ଢେଙ୍କାନାଳ ଜିଲ୍ଲା ପରିଷଦ ଅନୁଶାସନ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ।
1: ମ୍ୟାଡ଼ାମ ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ।
2: ନମସ୍କାର
1: ମ୍ୟାଡ଼ାମ, ଆମର ଯୋଉ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଚାଲିଛି ବର୍ତ୍ତମାନ ତାର ରୂପରେଖ କ'ଣ?
2: ଆମର ଏଇ ଯୋଉ ସ୍ୱଚ୍ଛତା ଅଭିଯାନ ଆମର ଅକ୍ଟୋବର 2, 2014 ମସିହା ଠାରୁ ଆରମ୍ଭ କରାଯାଇଛି। ତ ସ୍ୱଚ୍ଛତା ଅଭିଯାନର ମୁଖ୍ୟ ହଉଛି ଆମେ ସମସ୍ତଙ୍କୁ ସ୍ୱଚ୍ଛ ରହିବା ପାଇଁ ସଚେତନ କରିବା। ସବୁ ବର୍ଗର ଜନସାଧାରଣଙ୍କୁ ଏଥିପାଇଁ ସଚେତନ କରାଯିବା ପାଇଁ ଆମକୁ ସାର୍ବଜନୀନ ସ୍ତରରେ ପୋଷ୍ଟର, ସ୍ଲୋଗାନ, ରାଲି, ଭାଷଣ ମାଧ୍ୟମରେ ସେମାନଙ୍କୁ ଆମେ ପାର୍ଟିସିପେଟ କରେଇ ଆମେ ସ୍ୱଚ୍ଛତାର ବିଷୟରେ ତାଙ୍କୁ ସଚେତନ କରାଇବା ହେଲା ମୁଖ୍ୟ ଉଦ୍ଦେଶ୍ୟ। ଜନସାଧାରଣ ସମସ୍ତେ ଯଦି ସଚେତନ ହେବେ ତ ଆମ ପରିବେଶ ସୁସ୍ଥ ଓ ସୁନ୍ଦର ରହିବ।
1: ତେବେ ଆମର ଢେଙ୍କାନାଳ ଜିଲ୍ଲାକୁ ସ୍ୱଚ୍ଛ ରହିବା ପାଇଁ କଣ କଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆମକୁ କୁହନ୍ତୁ।
2: ଆମର ଭାରତ ସରକାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2026 ଅଧିନିୟମ ଆଣିଛନ୍ତି, ଯେଉଁଥିରେ କି ଆମର ବର୍ଜ୍ୟବସ୍ତୁର ପୃଥକୀକରଣ ବାଧ୍ୟତାମୂଳକ କରାଯାଇଛି। ଏଥିରେ 4ଟି ସ୍ତର ଅଛି, ଓଦା ବର୍ଜ୍ୟବସ୍ତୁ, ଶୁଷ୍କ ବର୍ଜ୍ୟବସ୍ତୁ, ସାନିଟାରୀ ବର୍ଜ୍ୟବସ୍ତୁ ଏବଂ ବିଶେଷ ଯତ୍ନ ବର୍ଜ୍ୟବସ୍ତୁ। ଏଇଭଳି ଆମର ଯୋଉଟା କି 2ଟା କଲେକ୍ସନ ୟୁନିଟ୍ ଥିଲା ଏବେ ସେଟା 4ଟି ହେଇଯାଇଛି। ତ ସେଥିପାଇଁ ଆମେ ଲୋକଙ୍କୁ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ବି କରାଯାଉଛି। ଏବେ ବି ଆମର ସେ କାର୍ଯ୍ୟକ୍ରମ ଚାଲୁ ରହିଛି, ବର୍ତ୍ତମାନ ଲୋକମାନେ ବି ସଚେତନ ହେଇଯାଇଛନ୍ତି। ତ ଏଇ ଯୋଉ 4ଟି ପ୍ରକାରର ପୃଥକୀକରଣ କରାଯାଏ ସେମାନେ ଦଉଛନ୍ତି, ଯୋଉଟାକୁ କଲେକ୍ସନ କରି ଆମର ଏକତ୍ରିତ କରାଯାଉଛି, ଯୋଉ ଆବର୍ଜନା କେନ୍ଦ୍ରରେ ପକାଯାଉଛି, ଏଇସବୁ କାର୍ଯ୍ୟକ୍ରମ ଆମର ଚାଲୁ ରହିଛି।
1: ଯୋଉ ଆବର୍ଜନା ସବୁ ଆପଣ ସଂଗ୍ରହ କରୁଛନ୍ତି, ଯୋଉ କହିଲେ 4ଟି ଉପାୟରେ କରୁଛନ୍ତି, ତାକୁ ପୃଥକୀକରଣ କରିକି ସେସବୁ କେମିତି ଆପଣ କଣ ସବୁ କରନ୍ତି? ସେସବୁ ଆବର୍ଜନା ଗୁଡିକୁ କଣ କଣ ସେଥିରୁ ପ୍ରସ୍ତୁତ ହୁଏ ନା କଣ?
2: ହଁ, ହୁଏ ଆମର ଯୋଉ ଶୁଖିଲା ବର୍ଜ୍ୟବସ୍ତୁ କଲେକ୍ସନ କରୁଛନ୍ତି ସେଗୁଡାକୁ ଆମର ପୃଥକୀକରଣ କେନ୍ଦ୍ରରେ ରଖାଯାଇ ଏହାକୁ ପୁନର୍ଚକ୍ରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ କରାଯାଉଛି। ଏହାକୁ ମଧ୍ୟ ଆମେ ବିକ୍ରୟ କରି ରାଜସ୍ୱ ଆଦାୟ ବି ପଞ୍ଚାୟତ କରିପାରୁଛି। ଖତ ଜାତୀୟ ବର୍ଜ୍ୟବସ୍ତୁ ଯୋଉ ଅଛି ତାକୁ ମଧ୍ୟ ସେମାନେ ଜୈବିକ ଖତରେ ରୂପାନ୍ତରିତ କରି ସେଇଟାକୁ ମଧ୍ୟ ବ୍ୟବହାର ପାଇଁ ବଜାର ସୃଷ୍ଟି କରି ସେଥିରୁ ମଧ୍ୟ କିଛି ରେଭିନ୍ୟୁ କଲେକ୍ସନ କରିପାରୁଛନ୍ତି।
1: ଆଜ୍ଞା, 2014 ମସିହାରୁ ଏଇ ଯୋଜନା ଆମର କାର୍ଯ୍ୟକାରୀ ହେଲାଣି। ତ ପ୍ରାଥମିକ ସ୍ତରରେ ଆମେ ଲୋକଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ସଚେତନ କରିଥିଲୁ ଏବଂ ପ୍ରତି ଘରେ ମଧ୍ୟ ପାଇଖାନା ନିର୍ମାଣ ହେଇଥିଲା। ମଳମୁକ୍ତ ଗାଁ ଆମେ କରିବା ପାଇଁ ଯୋଜନାରେ ଥିଲା, ତ ସେଇ ସବୁ ଯୋଜନାରେ ଆମେ କେତେ ଦୂର ସଫଳ ହେଇଛୁ ସେଇ ବିଷୟରେ ଆପଣ କଣ କହିବେ?
2: ହଁ ମ୍ୟାଡାମ, ଆମର 2014 ରୁ 2019 ଏକ ସର୍ଭେ ହେଇଥିଲା। ସେ ସର୍ଭେରେ ଯୋଉମାନଙ୍କର ପାଇଖାନା ନଥିଲା ତ ସେମାନଙ୍କୁ ଆମେ ସର୍ଭେରେ ରଖି ସେମାନଙ୍କୁ ଆମେ ଫାର୍ଷ୍ଟ ଫେଜ୍ରେ ପାଇଖାନା ସୃଷ୍ଟି କରିବା ପାଇଁ 12,000 ଟଙ୍କା ପର୍ ହାଉସ୍ ହୋଲ୍ଡ ଆମେ ଦେଇଥିଲୁ, ଯୋଉଥିରେ କି ଆମ ଡିଷ୍ଟ୍ରିକ୍ଟରେ ସେଇଟା 100% ଆଚିଭମେଣ୍ଟ ହେଇଯାଇଛି। ସମସ୍ତେ ସେ ପିରିୟଡ୍ରେ କଭର୍ ହେଇଯାଇଥିଲେ। ସେକେଣ୍ଡ ଫେଜ୍ରେ ଆମର ଆଡିସନ୍ ଲିଷ୍ଟ ଯୋଉ ଆସିଲା ସେଇଥିରେ ପୁଣି ଆମେ ଆମର ସେ କାର୍ଯ୍ୟକ୍ରମ ବି ଚାଲିଛି। ବର୍ତ୍ତମାନ ସୁଦ୍ଧା ଆମର ପାଖାପାଖି 42% ପାଇଖାନା ଆଉ ଯୋଉ ଆଡିସନାଲ ଆମର ସରିସାରିଲାଣି। ଆଉ ଲୋକମାନେ ମଧ୍ୟ ଆମେ ଯାହା ଦେଖୁଛୁ ଲୋକମାନେ ବି ସେ ପାଇଖାନାକୁ ୟୁଜ୍ କରୁଛନ୍ତି। ଆମର ବିଆର୍ସ ମାନେ ବି ସେମାନେ ଡେଲି ବେସିସ୍ରେ ସେଟାକୁ ମନିଟରିଂ କରୁଛନ୍ତି, ରିପୋର୍ଟିଂ କରୁଛନ୍ତି।
1: ଆମର ଗାଁ ଗହଳିରେ ଏଇ ଯୋଜନା ପ୍ରକୃତରେ ସଫଳ ରୂପ ନେଇଛି, ଆପଣ ଯୋଉ 4 ପ୍ରକାର ପୃଥକୀକରଣ କଥା କହିଲେ?
2: ଏଇ ଯୋଜନା ଆସିବା ଫଳରେ ଆମେ ପ୍ରଥମ ଫେଜ୍ରେ ଜନସାଧାରଣଙ୍କର ସଚେତନତା ଆଉ ତାଙ୍କର ପାର୍ଟିସିପେସନ ତ ନିହାତି ଦରକାର। ତ ସେଇଥିପାଇଁ ଆମେ ପ୍ରଥମେ ସଚେତନ କରିଥିଲୁ, ତ ଯଦ୍ୱାରା କି ଆମର ଏବେ ଯୋଉମାନେ ଅଛନ୍ତି ଆମର ବିଆର୍ଜି ମାନେ ଅଛନ୍ତି ବ୍ଲକ ଲେବୁଲ ଯୋଉମାନେ କି ତଦାରଖ କରୁଛନ୍ତି ଏଇ କାମକୁ, ସେମାନଙ୍କର ଯୋଉ ଆମର ଯୋଉ ଗ୍ରୁପ ଅଛି ସେ ଗ୍ରୁପରେ ମଧ୍ୟ ସେମାନେ କେମିତି କଲେକ୍ସନ କରୁଛନ୍ତି, ତାକୁ କେମିତି ନେଇକି ସେଗ୍ରିଗେସନ ସେଡ୍ରେ ପକଉଛନ୍ତି, 4ଟି ପୃଥକ କରିକି କେମିତି କରୁଛନ୍ତି, ସେସବୁ

0: ଭିଡିଓ କ୍ଲିପ ଆଉ ଫଟୋ ମଧ୍ୟ ସେମାନେ ଆମର ଡେଲି ସେୟାର କରୁଛନ୍ତି, ଯୋଉଥିରେ କି ଜଣା ପଡୁଛି କି ଲୋକମାନେ ସଚେତନ ଅଛନ୍ତି ଏବଂ ଯୋଉ ହିସାବରେ କୁହାଯାଇଛି ସେଇ ହିସାବରେ ସେମାନେ ଅଳିଆ ଦଉଛନ୍ତି।
1: ଯୋଉ ଅଳିଆ ବା ଆବର୍ଜନା ଆପଣ ସଂଗ୍ରହ କରୁଛନ୍ତି, ଜନସାଧାରଣ ତାକୁ କେମିତି ଭାବରେ ରଖିବେ, ସେମାନଙ୍କର ତାକୁ କେମିତି ଆପଣଙ୍କୁ ଦେବେ, ତାକୁ କେମିତି ରଖିବେ?

0: କୀର୍ତ୍ତନ ଅଛନ୍ତି, ସେଇ ସୋପିଟ୍ରେ ସେମାନେ ଅଳିଆକୁ ପକାନ୍ତି। ଆଉ ଆମର ଯୋଉ ଗାଁରେ ଯୋଉ ଟ୍ୟୁବୱେଲ ଅଛି, ନଳକୂପ, ନଳକୂପରେ ବି ଆମର ଲିଚ୍ ପିଟ୍ ବି ସୃଷ୍ଟି କରାଯାଇଛି, ଯୋଦ୍ୱାରା କି ପାଣିଟା ଅନ୍ୟ କୁଆଡେ ନ ଯାଇ ସେଇଠି ବି ଠିକ ସେ ରହିକି ସେ ପରିବେଶକୁ ସ୍ୱଚ୍ଛ କରିପାରୁଛି। ସେଇଟା ଉପରେ ପଦକ୍ଷେପ ବି ନିଆହେଇଛି, ଲୋକମାନେ ବି ସେଇ ତାକୁ ସେଇ ହିସାବରେ ବି ଯତ୍ନ ନେଇକି କରୁଛନ୍ତି।
1: ପ୍ରତି ଘର ଆଗରେ ଆପଣ ସୋପିଟ୍ ତିଆରି କରିଛନ୍ତି ନା ଏମିତି ଗୋଟେ ବସ୍ତି?
0: ହଁ ମ୍ୟାଡମ, ପ୍ରତି ଘର ଆଗରେ ସୋପିଟ୍ ହେଇଛି,
1: ସରକାରଙ୍କ ତରଫରୁ ହେଇଛି,
0: ସରକାରଙ୍କ ହଁ ପ୍ରତି ଘରେ ସୋପିଟ୍ କରାଯାଇଛି। ଏମିତି NRGS ସ୍କିମ ଯୋଉଟା ଥିଲା ଆମର, ସେଇଥିରେ ପ୍ରତି ଘରେ ଆମର ସୋପିଟ୍ କରାଯାଇଛି।
1: ତେବେ ଢେଙ୍କାନାଳ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନର ଭବିଷ୍ୟତ କଣ, କେମିତି ଭାବରେ ଆମେ ତାକୁ ଆହୁରି ସୁନ୍ଦର ଭାବରେ କାର୍ଯ୍ୟକାରୀ କରିପାରିବା, ସେ ସମ୍ପର୍କରେ କଣ କହିବେ ଆପଣ?
0: ସ୍ୱଚ୍ଛତା ଏକ ସାମୁହିକ କାର୍ଯ୍ୟକ୍ରମ, ଏଇଟା ତ ଜଣେ ଚାହିଁଲେ କେବେ ବି ସ୍ୱଚ୍ଛ ହେଇପାରିବନି, ତ ଏଥିପାଇଁ ସମସ୍ତଙ୍କର ସହଯୋଗ ପ୍ରଥମତଃ ଆବଶ୍ୟକ ଅଛି। ତ ପରିବେଶକୁ ସୁସ୍ଥ ରଖିବା ଏବଂ ବର୍ଜ୍ୟବସ୍ତୁର ଉପଯୋଗ କରିବା ହଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ, ଯଦ୍ୱାରା କି ଆମ୍ଭେମାନେ ସମସ୍ତେ ଯଦି ଚାହିଁବା ତ ଆମେ ଭବିଷ୍ୟତ ଗଢି ତୋଳିବା, ଏଇ ଆମର ଏଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
1: ମ୍ୟାଡାମ ଧନ୍ୟବାଦ ଆପଣଙ୍କୁ ଯେ ଆପଣ ଆଜି ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ତା ସହିତ ଆମକୁ ଢେଙ୍କାନାଳ ଜିଲ୍ଲାର ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି। କିଭଳି ଭାବରେ ଆମେ ନିଜକୁ ସୁସ୍ଥ ରଖିପାରିବା, ସ୍ୱଚ୍ଛ ରଖିପାରିବା, ସେଥିପାଇଁ ଯୋଉ ଯୋଜନା କାର୍ଯ୍ୟକାରୀ ହେଇଛି ସରକାରଙ୍କ ତରଫରୁ, ତାକୁ ପ୍ରକୃତରେ ସାକାର ରୂପ ଦେବା ହେଉଛି ସାଧାରଣ ଜନତାଙ୍କର। ଯଦି ଆମେ ସହଯୋଗ କରିବା ତାହେଲେ ଆମେ ଆମ ଜିଲ୍ଲାକୁ, ଆମ ଗାଁକୁ, ଆମ ଘରକୁ ପରିଷ୍କାର ରଖିପାରିବା, ସ୍ୱଚ୍ଛ ରଖିପାରିବା ଏବଂ ଆମେ ସୁସ୍ଥ ରହିବା। ତ ଆପଣ ଆମ ସହିତ ଆଜି ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମାଧାନ ବୈଠକ। ଯୋଗଦେବେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 2027-28 ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ। ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଓଡ଼ିଶା ସେବା ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ। ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ। ବିସ୍ତୃତ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ମହାନଦୀ ଜଳବିବାଦର ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏଥିରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ବୈଠକର ନିର୍ଯାସ ନେଇ ଉଭୟ ରାଜ୍ୟ ସକାରାତ୍ମକ ରହିଛନ୍ତି। ଖୁବ୍ ଶୀଘ୍ର ବିବାଦର ସମାଧାନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଆମେ ଯେଉଁ ସମୟରେ ଆରମ୍ଭ କରୁଛୁ, 2 ବର୍ଷ ତଳେ ଆମେ ଏଇଟା ଦାୟିତ୍ୱ ନେଲୁ, ସେତେବେଳେ ଛତିଶଗଡ଼ରେ ବ୍ୟାରେଜ୍ ବନେଇବାର କାମ ସମାପ୍ତ ହୋଇସାରିଥିଲା। ଏବେ ସମାପ୍ତ ହେଲା ପରେ ତାକୁ ଆମେ ଟେକଅପ୍ କରିଛୁ। ଉଭୟ ମୁଖ୍ୟମନ୍ତ୍ରୀ ରାଜି ଅଛନ୍ତି, ତେଣୁ ଉଭୟ ରାଜ୍ୟର ସ୍ୱାର୍ଥ ରକ୍ଷା କଲା ଭଳିଆ ଉଭୟ ରାଜ୍ୟରେ

0: ଚାଷୀ ମାନଙ୍କର ଜଳସେଚନ ପାଇଁ ପର୍ଯ୍ୟାପ୍ତ ପାଣି ପହଞ୍ଚିବାର ବ୍ୟବସ୍ଥା ଏବଂ ବନ୍ୟାକୁ ନିୟନ୍ତ୍ରଣ କରିବାରେ ମୋତେ ଲାଗୁଛି ନିଶ୍ଚିତ ଭାବରେ ବାଟ ଖୋଲିବ ଏବଂ ସମସ୍ୟାର ସମାଧାନ ହେବ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 2027-28 ବିପଣନ ଋତୁ ପାଇଁ ସମସ୍ତ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ ମିଳିଛି। ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ରବି ଫସଲର ସହାୟକ ମୂଲ୍ୟକୁ ବୃଦ୍ଧି କରିଛନ୍ତି। କୁସୁମ ପାଇଁ ସର୍ବାଧିକ ସହାୟକ ମୂଲ୍ୟ ଘୋଷଣା କରାଯାଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: ରବି ସିଜନ କି ଏମ୍ଏସ୍ପି ବଢ଼ାନେ ସେ ଟୋଟାଲ 84,263 କରୋଡ଼ ରୁପିଜ ହମାରେ କିସାନ ଭାଇଓଁ କେ ମେହନତ କେ ଇସମେ ଜାଏଙ୍ଗେ। ଆପ ଜାନତେ ହୈଁ କି ଇସକା ଏକ ପ୍ରପର ମେକାନିଜମ ହୈ CACP କମିଶନ ଫର ଏଗ୍ରିକଲଚର କଷ୍ଟ ଆଣ୍ଡ ପ୍ରାଇସେସ। CACP କି ରେକମେଣ୍ଡେସନ ଆଇ ଅର୍ ଯୋ ରବି ସିଜନ କେ 6 ବଡେ କ୍ରପ୍ସ ହୈଁ ହ୍ୱିଟ ବାର୍ଲେ ଗ୍ରାମ ଲେଣ୍ଟିଲ ରେପ୍ସିଡ ମଷ୍ଟର୍ଡ ଅର୍ ସଫ୍ଲାୱର ଇନକେ ଯୋ କମିଟମେଣ୍ଟ ହୈ କଷ୍ଟ ସେ ମିନିମମ 50% ଅଧିକ ହୋନା ଉସ କମିଟମେଣ୍ଟ କୋ ଧ୍ୟାନ ମେ ରଖତେ ହୁଏ ୟେ ନୟେ ଏମ୍ଏସ୍ପି ଆଜ ଆପ୍ରୁଭ ହୁଏ।
1: ସେହିପରି ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 413 ଟଙ୍କାକୁ ବୃଦ୍ଧି କରାଯାଇଛି। ମସୁର ଡାଲି, ଯଅ, ଚଣା ଏବଂ ଗହମ ପାଇଁ ଯଥାକ୍ରମେ କ୍ୱିଣ୍ଟାଲ ପିଛା 390 ଟଙ୍କା, 136 ଟଙ୍କା, 83 ଟଙ୍କା ଏବଂ 25 ଟଙ୍କା ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ସର୍ବଭାରତୀୟ ସ୍ତରରେ ଲାଗୁ ହୋଇଥିବା ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମ୍ରେ 1.5 ଗୁଣ ସର୍ବାଧିକ ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ 2018-19 କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିଲା। ତଦନୁଯାୟୀ 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବାଧିକ ମୂଲ୍ୟରେ ବୃଦ୍ଧି କରାଯାଇଛି। ଭୁବନେଶ୍ୱରଠାରେ ଓଡ଼ିଆ ପ୍ରେନ୍ୟୁଅର 3.0 ରାଜ୍ୟସ୍ତରୀୟ ହାକାଥନ୍ ଉଦ୍ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟର 101 ବିଦ୍ୟାଳୟର 192 ଜଣ ଛାତ୍ରଛାତ୍ରୀ ନିଜର ଅଭିନବ ଚିନ୍ତାଧାରା ଓ ସମାଧାନ ଉପସ୍ଥାପନା କରିଛନ୍ତି। ନିଜ ଅଞ୍ଚଳର ସମସ୍ୟାକୁ ଚିହ୍ନଟ କରି ନୂତନ ଚିନ୍ତାଧାରା ଓ ପ୍ରଯୁକ୍ତିର ସହାୟତାରେ ସମାଧାନ ଖୋଜିବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ହାକାଥନ୍ ସହାୟକ ହେଉଛି। ଉଚ୍ଚ ମାଧ୍ୟମିକ ସ୍ତରରେ ସୃଜନଶୀଳତା, ନୂଆ କିଛି କରିବାର ଆଗ୍ରହ, ସମସ୍ୟା ସମାଧାନର ଦକ୍ଷତା ଓ ଉଦ୍ୟୋଗୀ ମନୋଭାବ ବିକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ବନଖଣ୍ଡ ଆନୁକୂଲ୍ୟରେ ଆଜି 72ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ ହାତୀ ସହବସ୍ଥାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଯୋଗଦେଇ ହାତୀ ସୁରକ୍ଷା ସହିତ ମଣିଷ ଓ ହାତୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିବିରରେ ହାତୀ ଆକ୍ରମଣ ସମୟରେ ନିୟନ୍ତ୍ରଣ କକ୍ଷକୁ ଖବର ଦେବା, ରାତିରେ ଟର୍ଚ୍ଚ ବ୍ୟବହାର କରିବା, ହାତୀଙ୍କୁ ନ ଘୋଡ଼ାଇବା ସହିତ ହାତୀ ଚଲା ରାସ୍ତାରେ ବିଦ୍ୟୁତ୍ ତାର ସଂଯୋଗ ନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା। ଜନସାଧାରଣଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ମାନବାଧିକାରର ପ୍ରଚାର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହର ଓଡ଼ିଶା ମାନବାଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୋଗର ଅଧ୍ୟକ୍ଷା ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାରୀ ଅଧ୍ୟକ୍ଷତା କରି 24 ମାମଲାର ସମାଧାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ ହୋଇଛି। ନବସୃଜନ ଓ ସୃଜନଶୀଳ ଚିନ୍ତାଧାରା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ 1,00,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। 21 ପ୍ରମୁଖ ବିଷୟରେ ରାଜ୍ୟବ୍ୟାପୀ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ରାଜ୍ୟ କେନ୍ଦ୍ରୀୟ ଅନୁଷ୍ଠାନ, ଆଇଟିଆଇ ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନେ ନିଜର ନବସୃଜନ ପ୍ରତିଭା ପ୍ରଦର୍ଶନ କରିପାରିବେ। ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ, କୁଶଳୀ ଓ ଅର୍ଦ୍ଧକୁଶଳୀ ଯୁବପିଢ଼ି, ନିଯୁକ୍ତ ଆଶାୟୀମାନେ ମଧ୍ୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ

0: ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ବନକ ଲାଗି କରାଯାଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେଉଛି। ଏହି ଦେବନୀତି ପାଇଁ ଜୟମଙ୍ଗଳା ଆରତୀ ପରେ ସକାଳ 7ଟାରୁ ଅପରାହ୍ନ 11ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦେବଦର୍ଶନ ବନ୍ଦ ରହିଥିଲା। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆଜି ହିନ୍ଦୀ ପକ୍ଷର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରର ମୁଖ୍ୟ ଯଶୋଦା ନନ୍ଦନ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି। ହିନ୍ଦୀ କେବଳ ଗୋଟିଏ ଭାଷା ନୁହେଁ, ବରଂ ଲୋକଙ୍କ ଭାବନା ସହ ଜଡ଼ିତ ବୋଲି ସେ କହିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାନର ପୂର୍ବତନ ହିନ୍ଦୀ ଅଧିକାରୀ ସୁରେନ୍ଦ୍ରନାଥ ସାମଲ ହିନ୍ଦୀ ଭାଷା ସହ ମାତୃଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନବରଙ୍ଗପୁର ସହରସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ 148 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାସ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର 7ଟି ପରୀକ୍ଷା କେନ୍ଦ୍ରରେ 1357 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ସେବାପକ୍ଷ ଅଭିଯାନ ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କର ବିଭିନ୍ନ ପ୍ରଗତିମୂଳକ ଯୋଜନା ଉପରେ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ମ୍ୟାମାର ଉପକୂଳରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ଷାଜନିତ ବନ୍ୟା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପର୍ଯ୍ୟାୟକ୍ରମେ ସହାୟତା ପ୍ରଦାନ କରାଯାଉଛି। ଚୂଡ଼ାନ୍ତ ରିପୋର୍ଟ ହସ୍ତଗତ ହେବାର 24 ଘଣ୍ଟା ପୂର୍ବରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଚଳିତ ମୌସୁମୀ ଋତୁରେ ରାଜ୍ୟରେ 1484.3 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା 1150.2 mm ତୁଳନାରେ 29% ଅଧିକ। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ 1907 mm, ଗଜପତି ଜିଲ୍ଲାରେ ସର୍ବନିମ୍ନ 896.7 mm ବର୍ଷା ରେକର୍ଡ ହୋଇଥିବାର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମାଧାନ ବୈଠକ। ଯୋଗଦେବେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 2027-28 ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ। ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଓଡ଼ିଶା ସେବା ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଟିକେ ଶେଷ ହେଲା।
1: ଆଜିର ପ୍ରସଙ୍ଗ ସମସ୍ତଙ୍କ ପାଇଁ ଶିକ୍ଷା ବିକଶିତ ଭାରତ ଯାତ୍ରା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସାକ୍ଷରତା ହେଉଛି ଜାତୀୟ ବିକାଶର ଭିତ୍ତିଭୂମି। ଶିକ୍ଷାଗତ କ୍ଷେତ୍ରରେ ଏହା ବିକାଶକୁ ସୂଚିତ କରିବା ସହ ସ୍ୱାକ୍ଷରଙ୍କ ପାଇଁ ସୁଯୋଗ ସୃଷ୍ଟି, ଅର୍ଥନୀତିରେ ଅଂଶଗ୍ରହଣ ଏବଂ ସମାଜରେ ଅର୍ଥପୂର୍ଣ୍ଣ ଭାବେ ଜୀବନଯାପନ କରିବାକୁ ବୁଝାଇଥାଏ। ମୌଳିକ ଅଧିକାର, ସମାନତା, ନ୍ୟାୟପୂର୍ଣ୍ଣ ପରିବେଶ, ସମାବେଶୀ ସମାଜ ଓ ଆଇନ ଶାସନ ପ୍ରତି ସମ୍ମାନ ପ୍ରଦର୍ଶନ ଦିଗରେ ସାକ୍ଷରତାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଛି। ଗତ 8 ଦଶନ୍ଧି ଧରି ଭାରତ ନିଜର ସାକ୍ଷରତା ହାରକୁ ଉନ୍ନତ କରିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଚାଲିଛି। 1947 ଦେଶର ସାମଗ୍ରିକ ସାକ୍ଷରତା ହାର ମାତ୍ର 14% ରହିଥିଲା। ସେଥିମଧ୍ୟରେ

0: ମହିଳାଙ୍କ ସାକ୍ଷରତା 8% ସୀମିତ ରହିଥିଲା। ବିଭିନ୍ନ ସମୟରେ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ନେଇ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ସଂସ୍କାର, ଦକ୍ଷ ଏବଂ ଭବିଷ୍ୟତମୁଖୀ ମାନବ ସମ୍ବଳ ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ଶିକ୍ଷା କ୍ଷେତ୍ରରେ ପ୍ରଗତିକୁ ଆକଳନ କଲେ ଜଣାପଡ଼େ 1951 ମସିହାରୁ ଦେଶରେ ସାକ୍ଷରତା ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଚାଲିଛି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟରେ ନାମଲେଖା, ନିରନ୍ତର ପାଠପଢ଼ା ଏବଂ ପ୍ରଗତିକୁ ପ୍ରାଥମିକତା ପ୍ରଦାନ କରାଯାଉଛି। 2014-15 ମସିହା ପରଠାରୁ ବିଦ୍ୟାଳୟରେ ନାମଲେଖା ହାର ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଚାଲିଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। 2025-26 ଶିକ୍ଷାବର୍ଷରେ 24,72,00,000 ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଏପରିକି ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ଆନୁପାତିକ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ବ୍ୟାପକ ସଂସ୍କାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରକୁ ସଫଳତା ସହ ସ୍ଥାନାନ୍ତରିତ ହୋଇଚାଲିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଏହାକୁ ପ୍ରତିପାଦନ କରୁଛି। 2014-15 ମସିହାରେ ବିଦ୍ୟାଳୟରେ ନାମଲେଖା ପରିମାଣ 3,42,00,000 ଥିବାବେଳେ 2023-24 ଏହା 4,50,00,000 ବୃଦ୍ଧି ପାଇଥିଲା। ଏ କ୍ଷେତ୍ରରେ ମୋଟାମୋଟି ଅନୁପାତ 30% ଅଧିକ ହୋଇଛି। ଉଚ୍ଚଶିକ୍ଷା ଫଳାଫଳ କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। 2014-15 ରହିଥିବା 88,28,000 ଏହା ବୃଦ୍ଧି ପାଇ 2023-24 1,09,00,000 ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ତଥା କନ୍ୟା ସନ୍ତାନଙ୍କ ଅଂଶଗ୍ରହଣକୁ ଏହି ବର୍ଦ୍ଧିତ ସଂଖ୍ୟା ପ୍ରତିପାଦନ କରୁଛି। 2035 ମସିହା ସୁଦ୍ଧା ଜାତୀୟ ଶିକ୍ଷାନୀତି 2020 ଆଧାରରେ ଆନୁପାତିକ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତି 50%କୁ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଭାରତର ସାକ୍ଷରତା ପ୍ରତି ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ମୌଳିକ ପାଠପଢ଼ାଠାରୁ ଆରମ୍ଭ କରି ପରିବର୍ତ୍ତିତ ସମୟ ସହ ତାଳ ଦେଇ ଅର୍ଥନୈତିକ କ୍ଷେତ୍ର ଓ ଦକ୍ଷତା ବିକାଶ ପରିସର ମଧ୍ୟ ବୃଦ୍ଧି ପାଇଚାଲିଛି। ତୃଣମୂଳ ସ୍ତରରେ ସମାବେଶୀ ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଜାତୀୟ ଶିକ୍ଷାନୀତି 2020 ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଜୀବନବ୍ୟାପୀ ଶିକ୍ଷାକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଉଲ୍ଲାସ ଓ ନିପୁନ ଭାରତ ଭଳି ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ନବଭାରତରେ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଅଭିଯାନ। 15 ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କଙ୍କୁ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ଉପରେ ଏଥିରେ ପ୍ରାଧାନ୍ୟ ଦିଆଯାଉଛି। ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ଆମର କର୍ତ୍ତବ୍ୟ। ଏହି ଦୃଷ୍ଟିକୋଣ ଆଧାରରେ ଦେଶବ୍ୟାପୀ ଉଲ୍ଲାସ ଅଭିଯାନ ତ୍ୱରାନ୍ୱିତ ହେଉଛି। ଏହି ଯୋଜନା ଅଧୀନରେ ଉଲ୍ଲାସ ଆପ୍ ମାଧ୍ୟମରେ 27 ଭାଷାରେ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରଦାନର ବ୍ୟବସ୍ଥା ହୋଇଛି। ଜିଲ୍ଲା ତଥା ବ୍ଲକ ସ୍ତରରେ ସର୍ବେକ୍ଷକଙ୍କ ମାଧ୍ୟମରେ ଶିକ୍ଷାର୍ଥୀ ଏବଂ ସ୍ୱେଚ୍ଛାସେବକଙ୍କୁ ଏହି ଯୋଜନା ଅଧୀନରେ ଚିହ୍ନଟ କରାଯାଉଛି। 2022-2027 ମଧ୍ୟରେ ଉଲ୍ଲାସ ଅଭିଯାନ ଅଧୀନରେ 5 କୋଟି ବିଦ୍ୟାର୍ଥୀଙ୍କୁ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସରକାର 1,37,90,00,000 ବ୍ୟୟ ଅଟକଳ କରିଛନ୍ତି। 2024 ଏପର୍ଯ୍ୟନ୍ତ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉଲ୍ଲାସ ଯୋଜନା ଅଧୀନରେ ନିଜକୁ ପୂର୍ଣ୍ଣ ସାକ୍ଷର ଘୋଷଣା କରିଛନ୍ତି। 2021 ଜୁଲାଇ ମାସରୁ ଦେଶବ୍ୟାପୀ ପ୍ରାରମ୍ଭିକ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନିପୁନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ପ୍ରତ୍ୟେକ ଶିଶୁଙ୍କୁ ଦ୍ୱିତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଦକ୍ଷତା ହାସଲ କରିବାରେ ଏହା ସହାୟକ ହେଉଛି। 3-8 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଶିକ୍ଷାଦାନ ପାଇଁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଉଛି। ସାକ୍ଷର, ଦକ୍ଷ ଏବଂ ସଶକ୍ତ ଜନସଂଖ୍ୟା ଅଧିକ ସମାବେଶୀ, ଉତ୍ପାଦକକ୍ଷମ ଏବଂ ସ୍ଥାୟୀ ବିକଶିତ ଭାରତ ଗଠନ ଦିଗରେ ଦୃଢ଼ ଭିତ୍ତିଭୂମି ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସମସ୍ତଙ୍କ ପାଇଁ ଶିକ୍ଷା, ବିକଶିତ ଭାରତ ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର। ଆକାଶବାଣୀ କଟକ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଫୁଲମଣି ଟୁଡ଼ୁ ଏବଂ ସାଥୀ କଳାକାରମାନେ। କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଫୁଲମଣି ଟୁଡ଼ୁ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁନାରାମ ଟୁଡ଼ୁ, ସୁନ୍ଦରମୋହନ ଟୁଡ଼ୁ, ଈଶ୍ୱର ମୁର୍ମୁ, ପାର୍ବତୀ ଟୁଡ଼ୁ, ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ଆଲମଣି ଟୁଡ଼ୁ, କାପୁରା ଟୁଡ଼ୁ, କାରାନ ମୁର୍ମୁ ଏବଂ ମଙ୍ଗଲ ବାସ୍କେ।

2027-28 ବିପଣନ ଋତୁ ପାଇଁ ରବି ଫସଲର ଏମ୍ଏସ୍ପି ବୃଦ୍ଧିକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ, ପେଟ୍ରୋଲିୟମ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ିଲେ କେନ୍ଦ୍ର ସରକାର, ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ କବଳରୁ ରକ୍ଷା କରିବାକୁ ସରକାର ସଂକଳ୍ପବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଆସନ୍ତା ଶୁକ୍ରବାର ପ୍ରସ୍ତାବିତ ନୋ ୟୁପିଆଇ ଡେ ଡାକରାକୁ ପ୍ରତ୍ୟାହାର କରିବାକୁ ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ଓ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘର ନିଷ୍ପତ୍ତି, ଏବଂ ଗୌହାଟୀ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ୱେଷ୍ଟଇଣ୍ଡିଜ୍। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି 2027-28 ବିପଣନ ଋତୁ ପାଇଁ ସମସ୍ତ ଅନୁମୋଦିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ସୂର୍ଯ୍ୟମୁଖୀର ଏମ୍ଏସ୍ପି କ୍ୱିଣ୍ଟାଲ ପ୍ରତି ସର୍ବାଧିକ 675 ଟଙ୍କା ବୃଦ୍ଧି କରାଯାଇଛି, ସୋରିଷ ପାଇଁ କ୍ୱିଣ୍ଟାଲ ପିଛା 413 ଟଙ୍କା, ମସୁର ପାଇଁ 390 ଟଙ୍କା, ଯଅ ପାଇଁ 136 ଟଙ୍କା।

0: ଟଣା 83 ଟଙ୍କା ଏବଂ ଗହମର ଏମ୍ଏସ୍ପି ମୂଲ୍ୟରେ କ୍ୱିଣ୍ଟାଲ ପିଛା 25 ଟଙ୍କା ବୃଦ୍ଧି କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ରବି ସିଜନ କି ଏମ୍ଏସ୍ପି ବଢ଼ାନେ ସେ ଟୋଟାଲ 84,263 କରୋଡ ରୁପିଜ ହମାରେ କିସାନ ଭାଇଓ କେ ମେହନତ କେ ଇସମେ ଯାଇଙ୍ଗେ। ଆପ ଜାନତେ ହୈ କି ଇସକା ଏକ ପ୍ରପର ମେକାନିଜମ ହୈ CACP କମିଶନ ଫର ଏଗ୍ରିକଲଚର କଷ୍ଟ ଆଣ୍ଡ ପ୍ରାଇସେସ। CACP କି ରେକମେଣ୍ଡେସନ ଆଇ ଅର ଯୋ ରବି ସିଜନ କେ 6 ବଡେ କ୍ରପ୍ସ ହୈ ୱିଟ ବାର୍ଲେ ଗ୍ରାମ ଲେଣ୍ଟିଲ ରେପସିଡ ମଷ୍ଟର୍ଡ ଅର ସଫ୍ଲାୱର ଇନକେ ଯୋ କମିଟମେଣ୍ଟ ହୈ କଷ୍ଟ ସେ ମିନିମମ 50% ଅଧିକ ହୋନା ଉସ କମିଟମେଣ୍ଟ କୋ ଧ୍ୟାନ ମେ ରଖତେ ହୁଏ ୟେ ନୟେ ଏମ୍ଏସ୍ପି ଆଜ ଆପ୍ରୁଭ ହୁଏ।
0: ଏତଦ୍ ବ୍ୟତୀତ କ୍ୟାବିନେଟ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ITMS ପ୍ରକଳ୍ପ କାର୍ଯ୍ୟ କରିବାକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପରେ 42 ଚିହ୍ନିତ ଟ୍ରାଫିକ୍ କରିଡର ଅନ୍ତର୍ଭୁକ୍ତ ହେବ ଏବଂ 24 ମାସ ମଧ୍ୟରେ 3 ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର କ୍ୟାବିନେଟ୍ ସବୁଜ ଶକ୍ତି କରିଡର GEC ତୃତୀୟ ପର୍ଯ୍ୟାୟ ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ଭାରତର ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ମଜବୁତ କରିବ, ଯାହାଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 135 GW ପର୍ଯ୍ୟନ୍ତ ନବୀକରଣୀୟ ଶକ୍ତିର ଉପଯୋଗ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲିୟମ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଏବଂ ପରାମର୍ଶ ଲୋଡ଼ିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି ସମସ୍ତ ଅଂଶୀଦାର ଏବଂ ଜନସାଧାରଣଙ୍କୁ ଡ୍ରାଫ୍ଟ ବିଲ୍ ଉପରେ ସେମାନଙ୍କର ମତାମତ ଏବଂ ପରାମର୍ଶ ସରକାରୀ ୱେବ୍ସାଇଟ୍ ମାଧ୍ୟମରେ କିମ୍ବା ମେଲ୍ ମାଧ୍ୟମରେ 2000। ମୁଖ୍ୟମନ୍ତ୍ରୀ ଅମିତ ଶାହା କହିଛନ୍ତି ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ, ଭାରତୀୟ ତଟରକ୍ଷୀ ବାହିନୀ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ମିଳିତ ଅଭିଯାନ ସମୟରେ ଏକ ଇରାନୀ ଡଙ୍ଗାରୁ 5 ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯାନ ସମୟରେ ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଥିବା ସେହି ଡଙ୍ଗାରୁ 526 କିଲୋଗ୍ରାମ ମେଥାମେଣ୍ଟାମାଇନ୍ ଏବଂ ହେରୋଇନ୍ ଜବତ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ମୋଦି ସରକାର ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କବଳରୁ ରକ୍ଷା କରିବାକୁ ସଂକଳ୍ପବଦ୍ଧ। 16 ଦିନ ଧରି ଚାଲିଥିବା ଅଭିଯାନରେ ଏକ ଇରାନୀ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ସଂଘ ଏବଂ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘ ଆସନ୍ତା ଶୁକ୍ରବାର ଦିନ ନୋ UPI ଡେ ପାଇଁ ସେମାନଙ୍କର ପ୍ରସ୍ତାବିତ ଡାକରା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ସାଂସଦ ତଥା ସର୍ବଭାରତୀୟ ବାଣିଜ୍ୟିକ ମହାସଂଘ ମହାସଚିବ ପ୍ରବୀଣ ଖାଣ୍ଡେଲୱାଲଙ୍କ ନେତୃତ୍ୱରେ ପ୍ରାୟ 20 ଜଣ ବରିଷ୍ଠ ବାଣିଜ୍ୟିକ ନେତାଙ୍କ ପ୍ରତିନିଧି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାର ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀମତୀ ସୀତାରମଣ ଅଂଶୀଦାରମାନଙ୍କୁ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗ ଡାଏଡ୍ର 279ତମ ବାର୍ଷିକ ଦିବସରେ ଯୋଗଦେବେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଡାଏଡ୍ର ବିଭିନ୍ନ ସୂଚନା ପ୍ରଯୁକ୍ତି ପଦକ୍ଷେପ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ବିଭାଗର ସକ୍ଷମ ପ୍ଲାଟଫର୍ମ ସହିତ ଭାରତୀୟ ସେନା ଆର୍ଥିକ ସୂଚନା ପ୍ରଣାଳୀର ସମନ୍ୱୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ପୁନଃ ନିର୍ମିତ ଜାତୀୟ ସଂକଳନ ପ୍ରଣାଳୀ ଏବଂ ଟ୍ରେଜେରୀ ସିଙ୍ଗିଲ୍ ଆକାଉଣ୍ଟ ପେମେଣ୍ଟ ପ୍ରଚଳନ ପାଇଁ ଆବଶ୍ୟକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଲସ୍କରେ ଏ ତୋଇବାର ବରିଷ୍ଠ କମାଣ୍ଡର ମୁସା ଓରଫ ଆସିଫ୍ ଫୌଜିକୁ ଏନ୍କାଉଣ୍ଟରରେ ମାରି ଦିଆଯିବା ପରେ ଜାମ୍ମୁ ଏବଂ କାଶ୍ମୀରରେ ସେହି ଆତଙ୍କବାଦୀ ସଂଗଠନର ନେଟୱାର୍କ ପାଇଁ ଏକ ବଡ଼ ଆଘାତ ଲାଗିଛି। ମନ୍ତ୍ରଣାଳୟ କହିଛି ମୁସାର ନିଷ୍କ୍ରିୟ ହେବା ସହିତ 2022 ଜାମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟ କରୁଥିବା ସମସ୍ତ 4 ଜଣ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରାଯାଇଛି। ଗୋଷ୍ଠୀର ଅନ୍ୟ 3 ଜଣ ସଦସ୍ୟଙ୍କୁ ପୃଥକ ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ମାରି ଦିଆଯାଇଥିଲା। 2024 ଜୁନେଦ ଭଟ୍ଟ, 2025 ସୁଲେମାନ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୟାସିରକୁ ଏନ୍କାଉଣ୍ଟର କରାଯାଇଥିଲା। ଗତ କିଛି ବର୍ଷ ଧରି ଜାମ୍ମୁ ଏବଂ କାଶ୍ମୀର ପୁଲିସ, ଭାରତୀୟ ସେନା ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସମେତ ସମସ୍ତ ସୁରକ୍ଷା ଏଜେନ୍ସିର ସମନ୍ୱୟରେ ଆତଙ୍କବାଦୀ ବିରୋଧୀ ଅଭିଯାନ ପରିଚାଳିତ ହେଉଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଆତ୍ମନିର୍ଭର ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଆତ୍ମନିର୍ଭରଶୀଳ ଭାରତ ଏକ ପଦକ୍ଷେପ ଯାହା ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଏବଂ ଭାରତକୁ ଆତ୍ମନିର୍ଭର କରିବା ପାଇଁ।

0: ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ 2020ରେ ଏହି ପ୍ରୟାସ ଆରମ୍ଭ କରିଥିଲେ। ଉତ୍ପାଦନ ସଂଯୋଜିତ ପ୍ରୋତ୍ସାହନ, କୃଷି ଭିତ୍ତିଭୂମି ପାଣ୍ଠି, ମେକ୍ ଇନ୍ ଇଣ୍ଡିଆ ଏବଂ ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ ସମର୍ଥନ ଭଳି ପଦକ୍ଷେପ ଭାରତର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। 79ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭରଶୀଳତାକୁ ଏକ ବିକଶିତ ଭାରତର ମୂଳଦୁଆ ଭାବେ ଘୋଷଣା କରିଛନ୍ତି। 18 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ତୁରନ୍ତ ଯୋଜନା ନାହିଁ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ପ୍ରକାଶିତ ଏ ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରାଯାଇଛି। ମନ୍ତ୍ରଣାଳୟ ସେହି ରିପୋର୍ଟକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ସୋମାଲିଆରେ ଫୁଣ୍ଟଲ୍ୟାଣ୍ଡ ସାମୁଦ୍ରିକ ପୋଲିସ ଦ୍ୱାରା କରାଯାଇଥିବା ଏକ ଜଳଦସ୍ୟୁ ବିରୋଧୀ ଅଭିଯାନ ସମୟରେ ଜଳଦସ୍ୟୁଙ୍କ ହାତରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କର ଦୁଃଖଦ ମୃତ୍ୟୁ ପାଇଁ ଭାରତ ଦୁଃଖ ପ୍ରକାଶ କରିଛି। କେନିଆରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଏମ୍ଟି ହନର ଜାହାଜରେ ନିୟୋଜିତ ଥିବା ସେହି ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାର ସହିତ ଆୟୋଗ ଯୋଗାଯୋଗରେ ଅଛନ୍ତି ଏବଂ ତାଙ୍କ ପାର୍ଥିବ ଶରୀରକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ରନ୍ର ବିଜୟ ଲକ୍ଷ୍ୟ ରହିଛି। ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ 50 ଓଭର୍ରେ ୱେଷ୍ଟଇଣ୍ଡିଜ୍ 7 ୱିକେଟ୍ ହରାଇ 405 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜନ୍ କ୍ୟାମ୍ବେଲ୍, ସାଇ ହୋପ୍ ଏବଂ ଆମିର ଜାଙ୍ଗୁ ଶତକୀୟ ପାଳି ଖେଳିଥିଲେ। 406 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 10 ଓଭର୍ ଶେଷରେ କୌଣସି ୱିକେଟ୍ ନ ହରାଇ 92 ରନ୍ ସଂଗ୍ରହ କରିଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ଭାରତକୁ 4ଟି ସ୍ୱର୍ଣ୍ଣ ସହ ବଡ଼ ସଫଳତା ମିଳିଛି। କମ୍ପାଉଣ୍ଡ ତୀରନ୍ଦାଜିରେ ଭାରତ ସ୍ୱର୍ଣ୍ଣପଦକରେ ହ୍ୟାଟ୍ରିକ୍ ପୂରଣ କରିଛି। ବନ୍ଧୁକ ଚାଳନାରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବକ୍ସରମାନେ ପଦକ ତାଲିକାରେ ଆଉ 3ଟି କାଂସ୍ୟ ପଦକ ଯୋଡ଼ିଛନ୍ତି। କୁସ୍ତି ଯୋଦ୍ଧା ସୁନୀଲ କୁମାର ପୁରୁଷ 87 କିଲୋଗ୍ରାମ ଗ୍ରୀକୋ ରୋମାନ୍ ଇଭେଣ୍ଟରେ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଇତିମଧ୍ୟରେ ଭାରତର ପୁରୁଷ ଏବଂ ମହିଳା ସ୍କ୍ୱାସ୍ ଦଳ ସେମିଫାଇନାଲରେ ପ୍ରବେଶ କରିବା ସହ ଆଉ 2ଟି ପଦକ ନିଶ୍ଚିତ କରିଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ଏବଂ ଗତଥରର ଚାମ୍ପିୟନ୍ ପୁରୁଷ ଦଳ କୁଏତକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ମହିଳା ଦଳ ମଧ୍ୟ ସମାନ ବ୍ୟବଧାନରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। 2027-28 ବିପଣନ ଋତୁ ପାଇଁ ରବି ଫସଲର ଏମ୍ଏସ୍ପି ବୃଦ୍ଧିକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ। ପେଟ୍ରୋଲିୟମ୍ ସଂଶୋଧନ ଚିଠା ବିଧେୟକ 2026 ଉପରେ ସମସ୍ତ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ିଲେ କେନ୍ଦ୍ର ସରକାର। ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ କବଳରୁ ରକ୍ଷା କରିବାକୁ ସରକାର ସଂକଳ୍ପବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତା ଶୁକ୍ରବାର ପ୍ରସ୍ତାବିତ ନୋ ୟୁପିଆଇ ଡେ ଡାକରାକୁ ପ୍ରତ୍ୟାହାର କରିବାକୁ ଅଖିଳ ଭାରତୀୟ ଉପଭୋକ୍ତା ଉତ୍ପାଦ ଓ ମୋବାଇଲ୍ ଖୁଚୁରା ବିକ୍ରେତା ସଂଘର ନିଷ୍ପତ୍ତି ଏବଂ ଗୌହାଟୀ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 406 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଝାରସୁଗୁଡ଼ା ଜିଲ୍ଲାରେ ସବୁଜିମା ସମୃଦ୍ଧ ଓ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ସଚେତନତା ଅଭିଯାନ 2026 ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭିଯାନରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣଙ୍କ ସମେତ 1000ରୁ ଅଧିକ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ବୃକ୍ଷରୋପଣ ସହ ଚାରା ବଣ୍ଟନ, ଝୋଟର ବ୍ୟାଗ୍ ବଣ୍ଟନ ଓ ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ଷ୍ଟଲ୍ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏ ସମ୍ପର୍କ

0: ଜିଲ୍ଲା ପ୍ରାଣୀ ସମ୍ପଦ ସଂରକ୍ଷକ ତଥା ବୃକ୍ଷରୋପଣ ତଦାରଖ କମିଟିର ମୁଖ୍ୟ ପ୍ରହ୍ଲାଦ ନାୟକ କହିଛନ୍ତି,
1: ଜିଲ୍ଲାରେ ଆମେ ବୃକ୍ଷରୋପଣ କ୍ଷେତ୍ରରେ ଆମ ଜିଲ୍ଲା ପରିବେଶ ସମିତି ତରଫରୁ ତଥା ଜିଲ୍ଲାପାଳଙ୍କ ନେତୃତ୍ୱରେ ଆମେ ବର୍ତ୍ତମାନ ଫରେଷ୍ଟ ଡିପାର୍ଟମେଣ୍ଟ ସମସ୍ତଙ୍କ ମିଳିତ ଭାବରେ 9 ଲକ୍ଷ ଚାରା ଆମର ପ୍ଲାଣ୍ଟେସନ ହେଇଛି। ଏ ବର୍ଷ ମିଆକି ପ୍ଲାଣ୍ଟେସନ ତଥା ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆମେ ସାମିଲ କରିଛୁ। ସେମାନେ ଏକ କ୍ଲବ ସ୍କୁଲ ମାଧ୍ୟମରେ ମଧ୍ୟ ବୃକ୍ଷରୋପଣ କରି ଆମ ଜିଲ୍ଲାକୁ ସବିଜିମା ଜିଲ୍ଲା ଭାବରେ ଗଠନ କରିବା ପାଇଁ ଆମେ ଚେଷ୍ଟା କରିଛୁ। ଆମର ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ନେତୃତ୍ୱରେ ମଝିରେ ମଝିରେ ଆମର ଡିଷ୍ଟ୍ରିକ୍ଟ ଏନଭାରମେଣ୍ଟ ସୋସାଇଟି ମିଟିଂ କରି ଆମେ ଯେତେ ଇଣ୍ଡଷ୍ଟ୍ରି ମାଇନ୍ସ ଅଛି ସମସ୍ତଙ୍କୁ ଆମେ ସେଠି ଡାକି ତାଙ୍କୁ ଆଡଭାଇସ୍ କରୁ ଏବଂ ସେମାନଙ୍କର ଇଣ୍ଡଷ୍ଟ୍ରିମାନଙ୍କର ଯେତେ ଜମି ସେମାନେ ଅଧିଗ୍ରହଣ କରିଛନ୍ତି 33% କଭରେଜ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଥାଉ ଏବଂ ଯେଉଁ ଟାର୍ଗେଟ୍ଟି ଦେଉ ସେ ଟାର୍ଗେଟ୍ଟି ଆମେ ତଦାରଖ କରିବା ପାଇଁ ଆମେ ଗୋଟେ କମିଟି ରଖିଛୁ। ସେ କମିଟି ମାଧ୍ୟମରେ ଆମେ ତଦାରଖ କରିଥାଉ। ଆମେ ଜିଲ୍ଲାକୁ ଝାରସୁଗୁଡ଼ା ଜିଲ୍ଲାକୁ ସବୁଜ ଜିଲ୍ଲା ଭାବରେ କରିବା ପାଇଁ ଆମେ ସମସ୍ତେ ଚେଷ୍ଟିତ ଅଛୁ। କରିବୁ ଜିଲ୍ଲାପାଳ ଡିଏଫଓ ଏଡିଏମ୍ ଡିଓ ହର୍ଟିକଲଚର ଡିପାର୍ଟମେଣ୍ଟ ସମସ୍ତେ ଏଥିରେ ସାମିଲ ହୋଇ ଏ କାର୍ଯ୍ୟକ୍ରମଟି କିପରି ସଫଳ କରିବୁ ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଆମେ ଆହ୍ୱାନ କରିଛୁ।
0: ଝାରସୁଗୁଡ଼ା ସରକାରୀ ଆଇଟିଆଇରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାଦାନ, ଭିତ୍ତିଭୂମି ବିକାଶ, କ୍ୟାମ୍ପସ ପ୍ଲେସମେଣ୍ଟ, ଶିଳ୍ପ ପରିଦର୍ଶନ, ପ୍ରଶିକ୍ଷକ ତାଲିମ ଓ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ସିଏସ୍ଆର୍ ସହାୟତା ନେଇ ଆଲୋଚନା ହୋଇଥିଲା। ଏଥିସହ ଶିଳ୍ପ ଓ ଅଟୋମୋବାଇଲ ବର୍ଜ୍ୟରୁ ୱେଷ୍ଟ ଟୁ ୱେଲ୍ଥ କୌଶଳରେ ଛାତ୍ରଛାତ୍ରୀମାନେ ନିର୍ମାଣ କରିଥିବା ପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଖଣିକାର୍ଯ୍ୟ ପରବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ବିକାଶ ଓ ଜୀବିକା ସୃଷ୍ଟି ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତି ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଆରୋପ କରିଛି। ଏନେଇ ପରାମର୍ଶଦାତା କମିଟି ବୈଠକରେ ବର୍ଷାଜଳ ସଂରକ୍ଷଣ, ଗୋଶାଳା ପୁନରୁଦ୍ଧାର, ଖଣି ଅଞ୍ଚଳରେ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ନେଇ ଆଲୋଚନା ମଧ୍ୟ ହୋଇଛି। ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନ ପକ୍ଷରୁ ତିନିଦିନିଆ ଆବାସିକ ଶାରୀରିକ ଶିକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଆଭିମୁଖୀକରଣ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ନୂତନ ଓ ଉଦୀୟମାନ କ୍ରୀଡ଼ାର ନିୟମ, କୌଶଳ, ପ୍ରଶିକ୍ଷଣ ଓ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପରିଚାଳନା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଡାହାଣୀ ଶିକାରର ଭୟାବହତା ରୋକିବା ଉଦ୍ଦେଶ୍ୟରେ ଦଳକୀ ଗ୍ରାମ ପଞ୍ଚାୟତର ପୂର୍ଣ୍ଣା ଗ୍ରାମରେ ଲୋକକଳା ପାଲା ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ଧବିଶ୍ୱାସ ବିରୋଧରେ ଜନସଚେତନତା ସୃଷ୍ଟି ଉପରେ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜମେରା ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସ୍ୱଳ୍ପ ସଞ୍ଚୟ, ବୀମା ଓ ପେନ୍ସନ୍ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହ ଚିଟ୍ଫଣ୍ଡ ଓ ସାଇବର ଅପରାଧରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଦିଗ୍ରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ବସନ୍ତ କୁମାର ଜେନା, ଉପସ୍ଥାପନରେ ଥିଲେ ଆଦିତ୍ୟ ନାରାୟଣ ଦାସ। ଆକାଶବାଣୀ କଟକ।

0: ବୁଝିଲ ନା ବଡ ଭାଇ, ଦେଖ ଆମେ ଛୁଆବେଳୁ ଏତେ ବଡ ହେଲେଣି, ତା ଭିତରେ ବି ଆମର ଅଭିଜ୍ଞତା ଆଉ ଯାହା ଯାହା ସବୁ ଆମେ ହେଲାଣି, ଆମେ ବି ପିଲାବେଳେ ଅନୁଭବ କରିଛେ ଯେ ଯେ ଜିନିଷଟା ଯାହାକୁ ଯେତେ ମନା କରିବ ସିଏ ସେଇ ଜିନିଷଟା ସେତେ କରିବ। କଥାଟା ବୁଝିପାରିଲ ନା?
1: ଯେଠି ଯେଠି ବେଶୀ ଅବରୋଧ ସେଇଠି ବୋଧ ବେଶୀ, ମାନେ ବେଶୀ ଲୋକ କରିବେ ସେଇ କାମଟା, ବୁଝିପାରିଲ ନା?
0: ପ୍ରବେଶ
1: ତୁମେ ଦେଖୁନ, ଏଇ ଯୋଉ ମଦ ନିଶା ଏଇଟା କହିବ ମନା କରିବ ସେଇଟା ସେଇଠି ବେଶୀ ହବ।
0: ହଁ, ଆମେ ଛୁଆବେଳୁ ବି ଯେମିତି କହୁଛି ଯେ ବାପା ଜାଣିରେ ସେଠି ସେଠି ନିଆଁ ଅଛି, ସେଠି ଚୁଲି ଅଛି, ସେଠି ଗରମ ପାଣି ଅଛି, ସିଆଡେ ଜାଣି ପଡ଼ିହବୁ, କିନ୍ତୁ ଦେଖିବ ଛୁଆମାନେ ସେଇଠି ଜାଗା, ଏବଂ ଥରେ ଯଦି ପଡ଼ିଲେ ତାପରେ ଯାଇକି ଚେତିବେ। ଗୋଟେ କଥା କୁହନ୍ତି ନା,
1: ଚିଙ୍କିବେ ସେଇଠୁ। ଆଉ ମୋର ଛୁଆବେଳେ ମନେ ଅଛି ମୁଁ ଗୋଟେ ଶଙ୍ଖଟା ଧରିଥିଲି, ବୁଝିପାରିଲ, ମତେ ମା ଯିବା ବେଳେ କହିଲେ ଏ ଶଙ୍ଖଟା ଫିଙ୍ଗିବନି ଭାଙ୍ଗିଯିବ, ଶଙ୍ଖଟା ଫିଙ୍ଗିବନି ଭାଙ୍ଗିଯିବ, ମୁଁ ଫିଙ୍ଗିଦେଲି ଆଉ ଭାଙ୍ଗି ବି ଗଲା, ବୁଝିପାରିଲ। ମୋର ସେଇଠୁ ଗୋଟେ ମନରେ ଚିନ୍ତା ଆସିଲା, ମୁଁ କହିଲି ଇଏ ଫିଙ୍ଗିବେନି ଫିଙ୍ଗିବେନି କି ଲାଗି କହୁଥିଲେ, ମୁଁ ସେଇ ଲାଗି ଫିଙ୍ଗିଦେଲି, ଯେତେ ମନା କରିବ ଯେଟା ସେଇଟା ବେଶୀ ହବ।
0: ତାପରେ ଆମ ସମୟରେ ଆମର ଜେଜେବାପା ଜେଜେମା ମାନେ ଯେମାନେ ଟିକେ ଇଏ ଶ୍ରେଣୀର ଥିଲେ, ସେମାନଙ୍କର ଟିକେ ବଦଭ୍ୟାସ ବା ଅଭ୍ୟାସ ଥିଲା ଯେ ସକାଳୁ ଟିକେ ଗୁଡାଖୁ ଘଷିବେ, ଦୁକ୍ତା ଖାଇବେ, ଖଇନି ଖାଇବେ, ତାଙ୍କ ଅଭ୍ୟାସ ଥିଲା ହେଲା। ଆଉ ବାକି ମଦ ଫଦ କଥା ସେତେବେଳେ ଏତେ ବିଦେଶୀ ଆଉ ଇଏର ପ୍ରଚଳନ ନଥିଲା, କିଏ କେମିତି କେତେବେଳେ ଖାଉଥିଲେ, ଆଉ ନହେଲେ ଗାଁ ଘରେ
1: ଲୁଚେଇକି ସବୁ।
0: ହଁ, ଆଉ ଗାଁ ଘରେ ଆମର ହାଣ୍ଡିଆ ରସିଟା ବେଶୀ ଟିକେ ଚାଲୁଥିଲା ଗାଁ ମାନଙ୍କରେ, ବୁଝିପାରିଲ ନା? ତ ସେଗାରେ ଯୋଉମାନେ ଟିକେ ଅବ୍ୟସ୍ତ ଥିଲେ ସେଗା, ଆଜିକାଲି ତ ବଜାର ହେଇଗଲାଣି ନା, ମାନେ କିସ କୁହନା, ସେଇ ଯେଡ଼େ ପର୍ଯ୍ୟଟକ ଆସିଥିଲେ ଭୁବନେଶ୍ୱର କଟକରୁ, ସିଏ ଦେଖିଲେ ଯେ ଗଛ ତଳେ ସବୁ ଡେକ୍ଚି ପେକ୍ଚି ଥୁଆ ହେଇଛି, ଏଠି ଦହିବରା ଆଳୁଦମ ମିଳୁଛି କି? ଆମ ଆଡେ ତ ସବୁ ଠେଲା ଲଗାନ୍ତି, ଏଠି କଣ ଗଛ ତଳେ ଦହିବରା ଆଳୁଦମ? ମୁଁ କହିଲି ମାନେ ବରା ମିଳିବନି, ଏଠି ଖାଲି ଦହି ମିଳିବ ହେଲା, ସେଇଭଳିଆ କଥା। ତେଣୁ ବଡ଼ ଭାଇ ବୁଝିଲ ନା, ଏଇ ଯୋଉ ନିଶାଟା ଆସ୍ତେ ଆସ୍ତେ ଅଭ୍ୟସ୍ତ ହେଇଯାଏ। ଆଜିକାଲି ଦେଖିବ ଯୁବ ଶ୍ରେଣୀର ବେଶୀ ନିଶାଖର ଲୋକ କମ, କିନ୍ତୁ ଯୁବ ଶ୍ରେଣୀ ଯୋଉମାନଙ୍କର ଏଇ ଟିକେ ଟିକେ ନିଶ କଞ୍ଚଉଛି,
1: ଟିକେ ଟିକେ ଉଠୁଛି,
0: ହଁ ଟିକେ ଟିକେ ଉଠୁଛି, ସେମାନଙ୍କର ପ୍ରବଳ। ଆଉ ଟିକେ ଖାଇଲା ମାନେ ତାଙ୍କ ରୋଲ ଦେଖିବ, ବୁଝିପାରିଲା, ପୁରା ଯେମିତି ସେମାନେ ପୁରା ବୀର ବର ପୁରା
1: କରିଦେବେ।
0: ହଁ, ଆଉ ଆଜିକାଲି ଯୋଉ ସିନେମା ଫିନେମାର ସବୁ ହିରୋ ଫିରୋ ଯେମିତି ବାହାରୁଛନ୍ତି, ତାଙ୍କ ଭଳିଆ ଏମାନଙ୍କର ଆକ୍ଟିଂ ଦେଖିବ। ତ ନିଶାର ଯୋଉ କୁପରିଣାମଟା, ଯେମାନେ ଟିକେ ସୁଧୁରି ଯାଇଛନ୍ତି ଆଉ ଯେମାନେ ଗୁରୁଜନ ଅଛନ୍ତି ବୟସ୍କ ହୋଇଛନ୍ତି ସେମାନେ ବୁଝିପାରିବେ। ନିଶା ଛଡେଇବା ପାଇଁ ଏବେ ପୁଣି ଆଉ ଗୋଟେ ବେପାର ଚାଲିଲାଣି, ନିଶା ମୁକ୍ତି ଅଭିଯାନ, ବୁଝିପାରିଲେ? ବହୁତ ନିଶା କରେଇ ତାକୁ ଛାଡିଦେବା ନିଶା ମୁକ୍ତି କେନ୍ଦ୍ରରେ, ଛଅ ମାସ ତିନି ମାସ ବର୍ଷେ ରହିବ। ହଉ ବଡ଼ ଶୁଣ, କଥାବାର୍ତ୍ତାକୁ ଆଗେଇବା, ସେଇ ନିଶା ମୁକ୍ତି ଅଭିଯାନର ଜଣେ ସଂଯୋଜକ ଅଛନ୍ତି, ସେ ସୋସିଆଲ
2: ନମସ୍କାର ବନ୍ଧୁଗଣ, ମୋ ନାଁ ହେଲା ଦେବଦତ୍ତ ମିସ୍ତ୍ରୀ। ମୁଁ ଜଣେ ପରାମର୍ଶଦାତା ହିସାବରେ ବିଭିନ୍ନ ନିଶାମୁକ୍ତି କେନ୍ଦ୍ରରେ କାର୍ଯ୍ୟ କରିଅଛି ଏବଂ ବର୍ତ୍ତମାନ ନିଜେ ଯାଇ ଗାଁ ଗାଁରେ ଲୋକଙ୍କୁ ମଧ୍ୟ ବୁଝାଉଛି।
3: ତେବେ ଏଇ ଯୋଉ ନିଶା କଥା କହିଲେ, ନିଶାଟା ଗୋଟେ କି ଜିନିଷ?
2: ଆଜ୍ଞା, ନିଶା ଏଟା ଏଭଳି ଗୋଟେ ପ୍ରାକୃତିକ ହଉ କିମ୍ବା ତାକୁ ରାସାୟନିକ ଉପରେ ତିଆରି କରାଯାଇଥିବା ପଦାର୍ଥ ହଉ, ଯେଗୁଡ଼ାକୁ ଖାଇଲେ ମସ୍ତିଷ୍କରେ ଗୋଟେ ବିଭ୍ରାନ୍ତ ସୃଷ୍ଟି ହୁଏ, ଗୋଟେ ଅତ୍ୟଧିକ ଆନନ୍ଦ ଅନୁଭୂତି ହୁଏ ଏବଂ କିଛି ଗୋଟେ ପ୍ରବଳ ଉତ୍ତେଜନା ସୃଷ୍ଟି ହୁଏ, ଯେଉଁଟାକି ଧୀରେ ଧୀରେ ମଣିଷ ଅଭ୍ୟସ୍ତ ହେଇଯାଏ। ଏ ନିଶା ତ ବହୁତ ପ୍ରକାର ଅଛି, ଛୋଟ ନିଶା ଅଛି, ବଡ଼ ନିଶା ଅଛି। ତେବେ ଆମେ ବିଶେଷ କରି ବିଡ଼ି, ଗୁଟ୍କା, ଦୁକ୍ତା ଆଉ ସିଗାରେଟ୍ ଇତ୍ୟାଦି ଧୂମ୍ର ଜାତୀୟ କିମ୍ବା ଏଭଳି ଚୋବେଇବା ଜାତୀୟ ନିଶା ଦ୍ରବ୍ୟ ବାଦ ଯେଉଁଗୁଡ଼ା ତୀବ୍ର ନିଶା ସୃଷ୍ଟି କରେ, ଯଥା ହାଣ୍ଡିଆ, ରସି, ମଦ ଦେଶୀୟ ହଉ କିମ୍ବା ବିଦେଶୀୟ ହଉ, ଏବଂ ଆହୁରି ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଅଛି, ବ୍ରାଉନ୍ ସୁଗାର, ହେରୋଇନ୍ ଏବଂ ଆହୁରି କାପ୍ ସିରପ୍, ଆଉ ବିଭିନ୍ନ ପ୍ରକାର ଏଇ ଅଠା, ଡେଣ୍ଡ୍ରାଇଟ୍ ଭଳି ଏଗୁଡ଼ା ମଧ୍ୟ ନିଶା ପାଇଁ ବ୍ୟବହାର କରାଯାଉଛି। ଏହିସବୁ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ପ୍ରବଳ ଭାବରେ ନିଶା ହୁଏ ଏବଂ ଧୀରେ ଧୀରେ ମଣିଷ ତା ସହିତ ଏଭଳି ଅଭ୍ୟସ୍ତ

0: ହେଇଯାଏ, ଏ ତାକୁ ଛାଡ଼ିବା ବହୁତ କଷ୍ଟକର ହୁଏ।
1: ତେବେ ଏଇ ନିଶା ଜଣେ ନିଏ କାହିଁକି ବା ନିଶାସକ୍ତ ହୁଏ କାହିଁକି?
0: ହଁ, ସେଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ଧୀରେ ଧୀରେ ସାଙ୍ଗସାଥିମାନଙ୍କ ପାଖରୁ ଦେଖି କିମ୍ବା ନିଜ ଗୁରୁଜନମାନଙ୍କୁ ନିଶାଦ୍ରବ୍ୟ ସେବନ କରୁଥିବା ଦେଖି ସେମାନେ ଏଥିପ୍ରତି ଧୀରେ ଧୀରେ ଆଗ୍ରହିତ ହୁଅନ୍ତି ସାନ ବେଳୁ, ଏବଂ ଆଗ୍ରହ ଫଳରେ କେତେବେଳେ କେତେବେଳେ ଅଳ୍ପ ଟିକେ ଟିକେ ଖାଉ ଖାଉ ଧୀରେ ଧୀରେ ତାଙ୍କର ଏମିତି ଅଭ୍ୟାସ ପଡ଼ିଯାଏ ଯେ ସେଥିରୁ ସେମାନେ ମୁକ୍ତ ହେଇପାରନ୍ତି ନାହିଁ। ସେଥିପାଇଁ ଯେତେ ଚେଷ୍ଟା କଲେ ମଧ୍ୟ, ଯେତେ ଇଚ୍ଛା କଲେ ମଧ୍ୟ, ଦୁଇ ତିନି ଦିନ ପରେ ପୁଣି ଆଉଥରେ ସେମାନେ ନିଶା ଖାଇବା ଆରମ୍ଭ କରିଦିଅନ୍ତି। ନିଶାର ଗୋଟେ ପ୍ରକୃତି ତାର ଗୁଣ ହେଉଛି ଯେ ସେ ଆପଣଙ୍କର କେନ୍ଦ୍ରୀୟ ସ୍ନାୟବିକ ଅବସ୍ଥାରେ ଏଭଳି ଭାବରେ ସେ ପ୍ରବେଶ କରିଯାଏ ଯେ ନିଶା ବିନା ଆପଣ ସ୍ୱାଭାବିକ ଭାବରେ ଚିନ୍ତା ମଧ୍ୟ କରିପାରନ୍ତି ନାହିଁ। ତେବେ କଥା ଉଠୁଛି, ଅନ୍ୟ ସମସ୍ତ ପବ୍ଲିକ ଏ ବିଷୟରେ ଜାଣିବା ଉଚିତ ଯେ ଏଇ ନିଶାଟା ଯେହେତୁ ଆମ ସମାଜର ସେ ବ୍ୟକ୍ତିଗତ କ୍ଷତି ବା ତାର ପାରିବାରିକ କ୍ଷତି ବା ସମାଜକୁ ମଧ୍ୟ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଘାତ ପହଞ୍ଚାଇଥାନ୍ତି, କଥାବାର୍ତ୍ତାରେ ଆଚରଣରେ। ତେଣୁ ଏ ବିଷୟରେ ସମସ୍ତେ ଜାଣି ରଖିଲେ ନିଶାର ଗୁଣ ପ୍ରକୃତି ତା ସାଙ୍ଗରେ ଲଢ଼ିବା ପାଇଁ ସୁବିଧା ହେବ। ସେଟା ବର୍ତ୍ତମାନ ଗୋଟେ ବହୁତ ବଡ଼ ସାମାଜିକ ଶତ୍ରୁ ରୂପେ ଛିଡ଼ା ହେଇଛି। ଆମେମାନେ ତାକୁ ଅଭ୍ୟାସ ଭାବି କୁ ଅଭ୍ୟାସ ଭାବି ତାକୁ ଚେଷ୍ଟା କରୁଛୁ, ନିଜ ଆଡୁ ଚେଷ୍ଟା କରି ତାକୁ କେମିତି ବନ୍ଦ କରିବା, କିନ୍ତୁ ଏଇଟା ଗୋଟେ ଅଭ୍ୟାସ ହୁଏ ନାହିଁ। ସେ ଅଭ୍ୟାସରୁ ଧୀରେ ଧୀରେ ଗୋଟେ ରୋଗରେ ପରିଣତ ହେଇଯାଏ। ତେଣୁ ଡାକ୍ତରୀ ଭାଷାରେ ନିଶା କରିବାଟାକୁ ଗୋଟେ ରୋଗ ବୋଲି ଗ୍ରହଣ କରାହେଇଛି। ତେବେ ନିଶାରେ କ'ଣ ଜିନିଷଟା ଅଛି ଯେ ସେଟା ଆମକୁ ଆଗ୍ରହାନ୍ୱିତ କରେ? କଥା ହେଉଛି, ଆମ ଦେହରେ ସ୍ୱାଭାବିକ ଭାବେ କିଛି ଆନନ୍ଦ ଅଣୁ ସୃଷ୍ଟି ହୁଏ, ଯେଭଳିକି ଆମେ ଭଲ ଖାଦ୍ୟଟେ ଖାଇଲେ କିମ୍ବା ଭଲ ସାଙ୍ଗସାଥି ସହିତ ଆଳାପ ହେଲେ କିମ୍ବା ଛୋଟ ଛୁଆଟିକୁ ଆଲିଙ୍ଗନ କଲେ ଯେଉଁଭଳି ପ୍ରକାର ଦେହରେ ଗୋଟେ ଆନନ୍ଦର ଅଣୁର ବର୍ଷା ହୁଏ, ନିଶାରେ ମଧ୍ୟ ଠିକ୍ ସେଇଭଳି ଗୋଟେ ଆନନ୍ଦ ଅଣୁ ବର୍ଷା ହୁଏ। ଏଇ ଆନନ୍ଦ ଅଣୁ ତାକୁ ଡୋପାମାଇନ୍ କହନ୍ତି। ଡୋପାମାଇନ୍ର ବିଭିନ୍ନ ପ୍ରକାର ଅଛି। ସେଇ ଡୋପାମାଇନ୍ ଗୁଡ଼ା ଏଇସବୁ ନିଶା ଦ୍ରବ୍ୟରୁ ଏତେ ପରିମାଣରେ ବାହାରିବା ଆରମ୍ଭ କରେ ଯେ ଆମର ସ୍ୱାଭାବିକ ଭାବେ ଶରୀରରେ ତିଆରି ହେଉଥିବା ସେଇ ଡୋପାମାଇନ୍ ବା ଆନନ୍ଦ ଅଣୁ ତିଆରି ହେବା ବନ୍ଦ ହେଇଯାଏ, ଯାହାଫଳରେ କି ଆନନ୍ଦ ଅଣୁ ନ ରହିଲାକୁ ଆମର ମସ୍ତିଷ୍କ କାମ କରିବା ପାଇଁ ଆଗ୍ରହାନ୍ୱିତ ହୁଏ ନାହିଁ, ସେଇ ଆନନ୍ଦ ଅଣୁକୁ ଖୋଜି ବୁଲେ। ତେଣୁ ସେଇଟା ନ ପହଞ୍ଚିବା ପର୍ଯ୍ୟନ୍ତ ମସ୍ତିଷ୍କ ଠିକ୍ ଭାବରେ ଚିନ୍ତା କରିପାରେ ନାହିଁ, ଆଚାର ବ୍ୟବହାରରେ ସବୁ ବିଲକ୍ଷଣ ଦେଖାଯାଏ। ଆଉ ଏହା ବାଦ ନିଶା ଜଣେ ଆଗ୍ରହାନ୍ୱିତ ହଉ ହଉ କେମିତି ଏହା ଫାସରେ ପଡ଼ିଯାଏ, ଯେ ନିଶା ଧୀରେ ଧୀରେ ଧୀରେ ଧୀରେ ନିଶାର ପ୍ରକୃତି ହେଉଛି ସେ ଦିନକୁ ଦିନ ତାର ପରିମାଣ ବଢି ଚାଲିବ। ଆଜି ମୁଁ ଟିକେ ଚିମଟେ ଖାଉଥିଲେ ଯେତିକି ହେଉଥିଲା, କାଲି ହୁଏତ ମୋତେ ଅଞ୍ଜୁଳି ଦରକାର ପଡ଼ିପାରେ। ଆଜି ଗୋଟେ ସିଗାରେଟ୍ ଆଣିଥିଲେ ଯେତିକି ହେଉଥିଲା, କାଲି 10 ସିଗାରେଟ୍ ଦରକାର ପଡ଼ିବ। ଏଇଟା ତାର ସ୍ୱାଭାବିକ ଗତି, ସେ ଧୀରେ ଧୀରେ ଧୀରେ ଧୀରେ ବଢି ଚାଲିବ। କ'ଣ କହନ୍ତି ତାକୁ? ସହନଶୀଳତା ଓ ନିର୍ଭରଶୀଳତା। ନିର୍ଭରଶୀଳତା ମାନେ ଦୁଇଥର ଖାଉଥିଲେ ଦିନକୁ 4 ଦରକାର ପଡ଼ିବ, ସହନଶୀଳତା ହେଉଛି ଗୋଟେ ଗ୍ରାମ ଖାଉଥିଲେ 5 ଗ୍ରାମ ଦରକାର ପଡ଼ିବ ଧୀରେ ଧୀରେ। ଏଇଟା ହେଉଛି ତାର ସ୍ୱାଭାବିକ ପ୍ରକ୍ରିୟା, ତାର ଚରିତ୍ର, ଏଇଟା ହେଲା ନିଶାର ଗତି। ତେଣୁ ଏଥିରୁ ବାଦ ପଡ଼ିବା ଭାରି କଷ୍ଟ।
1: ବେଳେବେଳେ ଦେଖାଯାଏ ଯେ କିଛି ଭଲ ଲୋକମାନେ ନିଶା ଖାଉଛନ୍ତି ଏବଂ ବାପା ମାଆଙ୍କ କଥାରେ ବା ନିଜର ସହଧର୍ମିଣୀଙ୍କ କଥାରେ ହଠାତ୍ ନିଶା ଛାଡ଼ି ଦିଅନ୍ତି, ସେମାନେ ତ ପୁଣି ଆନନ୍ଦରେ ରହୁଛନ୍ତି।
0: ସାର୍, କେବେ କେବେ କ୍ୱଚିତ ହେଇପାରେ, ସେଥିପାଇଁ ପ୍ରବଳ ପରିମାଣରେ ମାନସିକ ଶକ୍ତି ଦରକାର ପଡ଼େ, ଏବଂ ତା ସହିତ ନିଶ୍ଚିତ ଭାବେ ସେମାନେ କିଛି ତାଙ୍କର ଆଚରଣ, ବ୍ୟବହାର, ଦୈନନ୍ଦିନ ଖାଦ୍ୟ, ଅଭ୍ୟାସ, ବ୍ୟାୟାମ, ଯୋଗ, ପ୍ରାର୍ଥନା ଇତ୍ୟାଦି ଏଗୁଡ଼ା ତ ନିହାତି ଆବଶ୍ୟକ ପଡ଼େ ନିଶା ଛାଡ଼ୁଥିବା ଅବସ୍ଥାରେ। ଏଗୁଡ଼ା ଜଣେ ଯଦି ଅଭ୍ୟାସ କରେ, ତଥାପି ବି ଯେତେବେଳେ ପ୍ରଥମେ ନିଶା ଛାଡ଼ିବ ସେତେବେଳେ ଗୋଟେ ତୀବ୍ର ଅବରୋହଣ ପ୍ରକ୍ରିୟା ଶରୀରରେ ଦେଖାଯାଏ। ଜଣେ କିଛି ଦିନ ଅଭ୍ୟାସ ହେଇଗଲା ପରେ, ଧରନ୍ତୁ 4-5 ବର୍ଷ ପରେ, ସେ ହଠାତ୍ ଛାଡ଼ିଦେଲା ମାନେ ତା ଦେହରେ କିଛି ବିଲକ୍ଷଣ ଦେଖାଯିବ, ତାର ବଡିର ଫିଜିକାଲ ସିମ୍ପଟମ୍ରେ ଅଡ଼ୁଆ ଦେଖାଯିବ, ତାର ମାନସିକ ସ୍ୱାସ୍ଥ୍ୟରେ ଅଡ଼ୁଆ ଦେଖାଯିବ, ଆଉ ସେ ବିମାରି ବି ପଡ଼ିଯାଇପାରେ, କୌଣସି ଗୋଟେ ଜଟିଳ ବେମାରୀ ବି ପଡ଼ିଯାଇପାରେ। ତେଣୁ ଡକ୍ଟରଙ୍କ ସହିତ ପରାମର୍ଶ ନ କରି ହଠାତ୍ ଛାଡ଼ିଦେବାଟା କେବେ ପରାମର୍ଶ ଯୋଗ୍ୟ ନୁହେଁ। ସବୁବେଳେ ଡକ୍ଟରଙ୍କ ସହିତ ସମ୍ପର୍କ କି ଯିଏ ଏ ବିଷୟରେ କ'ଣ କି ଟ୍ରେଣ୍ଡ ଯିଏ ଡକ୍ଟର ଅଛନ୍ତି, ଆଉ ଯେଉଁମାନେ ସବୁ ତାଙ୍କର ଅଲଗା ସବୁ ପରାମର୍ଶଦାତା ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ସେଇ ପାଠ ପଢ଼ି ସେମାନେ ତାଲିମ ପ୍ରାପ୍ତ ହୋଇଛନ୍ତି, ସେଇମାନଙ୍କ ଜରିଆରେ ନିଶା ଛାଡ଼ିବା ଭଲ। ତେବେ ସେଥିପାଇଁ ବିଭିନ୍ନ ପ୍ରକାର ସରକାରଙ୍କ ପକ୍ଷରୁ ବନ୍ଦୋବସ୍ତ ମଧ୍ୟ କରାଯାଇଛି, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ତାଙ୍କର ସଂଗଠନ ଖୋଲିଛନ୍ତି। ତଥାପି ଆଗେ ନିଶା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିସାରିଲା ପରେ ଏହା ସହିତ ଲଢ଼ିବା ସୁବିଧା ହୁଏ।
1: ତେବେ ଏଇ ନିଶା ସମ୍ପର୍କିତ ଯେଉଁ କ୍ଷତି ହେଉଛି, ଆଉ ସେ ବିଷୟରେ ବି ତ ଆମର ଜାଣିବା ଦରକାର ବା ଜ୍ଞାନ ହେବା ଦରକାର।
0: ହଁ, ନିଶା ଭିତରେ କ'ଣ କ୍ଷତି ହେଉଛି, ଯିଏ ନିଜେ ନିଶାସକ୍ତ ବ୍ୟକ୍ତି ସିଏ ତ ନିଜେ ବୁଝିପାରୁଥିବ, ତେବେ ତାର ପାଖଆଖ ଲୋକ, ସମ୍ପର୍କୀୟ ଆଉ ବନ୍ଧୁ ପରିଜନ ମାନେ ସେମାନେ ମଧ୍ୟ କିଛି କିଛି ତାର ଆଭାସ ପାଉଥିବେ। ତେବେ ସେ କ୍ଷତି ଗୁଡ଼ିକୁ ମୁଖ୍ୟତଃ 4-5 ଭାଗରେ ବିଭକ୍ତ କରାଯାଇପାରେ, ଯେମିତିକି ଶାରୀରିକ, ସାମାଜିକ, ଅର୍ଥନୈତିକ, ଆଧ୍ୟାତ୍ମିକ ଆଉ ମନସ୍ତାତ୍ତ୍ୱିକ। ଏଗୁଡ଼ା ସବୁ ବିଭିନ୍ନ ପ୍ରକାର, ସେଥିରେ ଆହୁରି ବହୁତ ଜିନିଷରେ ବିଲକ୍ଷଣ ଦେଖାଯାଏ। ଥରେ ନିଶା ଖାଇସାରିବା ପରେ ସେ ନିଶା ସହିତ ସେ ଏଭଳି ଭାବରେ ଆଡ଼ଜଷ୍ଟ ହେଇଯାଏ ଯେ ତା ବିନା ତାକୁ ସବୁକିଛି ଅଡ଼ୁଆ ଅଡ଼ୁଆ ଲାଗେ, ଆଉ ତେଣୁ ସେ ଯେଉଁ ସାମାଜିକ କ୍ଷତି କ'ଣ ଆପଣ ବୁଝିପାରୁଥିବେ, ଯେମିତିକି ସମାଜରେ ସମସ୍ତେ ତାକୁ ଧୀରେ ଧୀରେ ଅବିଶ୍ୱାସ କରନ୍ତି, ନିଶାଖତ ଲୋକ କେହି କେବେ ଭଲ ପାଆନ୍ତିନି, ବିଶ୍ୱାସ କରନ୍ତି ନାହିଁ ମୁହଁରେ ଭଲ କଥା କହିବେ, କିନ୍ତୁ ପଛଆଡ଼େ କହିବେ ହେ ସେ ନିଶା ଖାଉଛି, ତାପରେ ଭରସା ଯୋଗ୍ୟ ନୁହେଁ। ସମାଜରେ ଆପଣ ଥିଲେ ଯେଉଁ ବନ୍ଧୁବର୍ଗମାନେ ଆଗରୁ ଥିଲେ ସାଙ୍ଗସାଥି, ଧୀରେ ଧୀରେ ସେ ସାଙ୍ଗମାନେ ଦୂରେଇ ଗଲେ, ନିଶାଖିଆ ସାଙ୍ଗମାନଙ୍କ ପାଖକୁ ଆପଣ ଭିଡ଼ିଲେ।

0: ହୋଇଗଲେ। ଧୀରେ ଧୀରେ ଆପଣ ଯେଉଁ କ୍ଲବ କିମ୍ବା ଯେଉଁ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ାକରେ ସଂଯୁକ୍ତ ଥିଲେ ସେଗୁଡ଼ାରୁ ମଧ୍ୟ ଆପଣ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ଏହିଭଳି ଭାବରେ ସମାଜରେ ଯେଉଁ ଆବଶ୍ୟକ ଆମର ଦେଶକୁ ଯେଉଁ ମାନବ ସମ୍ବଳ, ଏଥିରେ ମାନବ ସମ୍ବଳର ଘର ହାନି ହେଉଛି। ନିଶା ଖାଉଥିବା ଲୋକମାନେ କେବେ ବି ତାଙ୍କର ନିଶା ଖାଉଥିବା ଅବସ୍ଥାର ସମୟକୁ ସଦୁପଯୋଗ କରିପାରନ୍ତି ନାହିଁ, ବାକି ଅନ୍ୟ ସମୟ କଥା ତ ଛାଡ଼ନ୍ତୁ।
1: ତେବେ ନିଶା ଛାଡ଼ିବା ପାଇଁ ଆମର ଭାଇ ଭଉଣୀ ମାନେ ଯେଉଁମାନେ ଜାଣୁଛନ୍ତି ସେମାନେ କିଭଳି ପଦକ୍ଷେପ ନେଲେ ନିଶାରୁ ଦୂରରେ ରହିପାରିବେ?
0: ନିଶା ଛାଡ଼ିବା ପାଇଁ ହେଲେ ଜଣକୁ ଆଗେ ନିଜେ ସ୍ଥିର କରିବା ପାଇଁ ପଡ଼େ ଯେ ସେ ନିଶା ଛାଡ଼ିବ। ଆଗେ ସେ ନିଜେ ପ୍ରସ୍ତୁତ ହେବା ଦରକାର, ସେ ନିଶା ଛାଡ଼ିବା ପାଇଁ ଚାହୁଁନି। ଆଉ ଯଦି ତାର ବନ୍ଧୁ ପର୍ଯ୍ୟନ୍ତ ତାକୁ ପ୍ରେସର କରିବେ ସେଟା ସେ ମାନିବ ନାହିଁ, ବରଂ ଆହୁରି ଅଧିକା ନିଶା ଖାଇବ କିମ୍ବା ଦୁଇ ତିନି ଛାଡ଼ିଦେବ ଦେଖେଇବ, ତାପରେ ପୁଣି ଆହୁରି ଅଧିକା ଖାଇବ। ତେଣୁ ନିଶା ଛାଡ଼ିବା ପାଇଁ ହେଲେ ଆଗେ ପ୍ରଥମେ ସେ ନିଶା ଖାଉଥିବା ଲୋକଟିକୁ କନ୍ଭିନ୍ସ କରିବା ଦରକାର, ତାକୁ କନ୍ଫିଡେନ୍ସ ବି ନେବା ଦରକାର ଯେ ସେ ନିଶା ଛାଡ଼ିବା କାହିଁକି ଆବଶ୍ୟକ। ଆଉ ସେ ନିଶା ଛାଡ଼ିବା ଫଳରେ ତାପରେ ଆପଣ ସିଏ ଯେତେବେଳେ ସେଥିପାଇଁ ସେ ପ୍ରସ୍ତୁତ ହୋଇଯିବ ସେତେବେଳେ ଆପଣ ଜଣେ ଡକ୍ଟର ପରାମର୍ଶଦାତା ଏମାନଙ୍କ ସହିତ ଯୋଗାଯୋଗ କରି ଯଦି ସେ ଘରୋଇ ଭାବେ ଚିକିତ୍ସା ଦେବା ପାଇଁ ତାହେଲେ ଆବଶ୍ୟକ ଔଷଧ ନେଇ କରିବେ। କିନ୍ତୁ ମନେ ରଖନ୍ତୁ ନିଶା ଛାଡ଼ିବା ପାଇଁ ନା ବହୁତ ଗୁଡ଼ାଏ ଔଷଧ ପତ୍ର ବା ଅନ୍ୟ ଗୁଡ଼ାଏ ନିଜର ଆଚାର ବ୍ୟବହାର ଚାଲିଚଳନ ଖାଦ୍ୟପେୟରେ ବହୁତ ଡିସିପ୍ଲିନ୍ ଦରକାର ପଡ଼େ। ଆଉ ଯୋଗ ପ୍ରାଣାୟାମ ବିନା ପ୍ରାର୍ଥନା ବିନା ଏଥିରୁ ବାହାରିବା ବହୁତ ମୁସ୍କିଲ ହୋଇଯାଏ, କାହିଁକି ନା ନିଶା ଖାଉଥିବା ସମୟରେ ଆମର ଜୀବନୀ ଶକ୍ତି ଆଧ୍ୟାତ୍ମିକ ଶକ୍ତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥାଏ। ତେଣୁ ତାକୁ ଆଉଥରେ ପୁନର୍ଜାଗ୍ରତ କରି ଜୀବନ ଶକ୍ତି ଆହରଣ କରିବା ପାଇଁ ହେଲେ ପୁଣି ଆମକୁ ସେହିସବୁର ଆଶ୍ରୟ ନେବା ପାଇଁ ପଡ଼େ। ଏହା ବାଦ ବିଭିନ୍ନ ସମୟରେ ପରାମର୍ଶ ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି, ଏବଂ ଜୁନ୍ ମାସ 26 ତାରିଖରେ ଏଥିପାଇଁ ନିଶା ମୁକ୍ତି ଦିବସ ମଧ୍ୟ ଗୋଟିଏ ପାଳିତ ହେଉଛି ଆନ୍ତର୍ଜାତିକ ସ୍ତରରେ। ଆଉ ବିଭିନ୍ନ ସମୟରେ ନିଶା ଉପରେ ବାର୍ତ୍ତା ବିଭିନ୍ନ ପ୍ରସ୍ତାବମାନଙ୍କୁ ଭଲ ଭାବରେ ପରଖିଲେ ଆପଣମାନେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ପାଇପାରିବେ। ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ ଜାଣିଛି, ଆଉ ଯେଉଁମାନେ ନିଶାମୁକ୍ତି କେନ୍ଦ୍ରକୁ ଯାଆନ୍ତି ସେମାନେ ନିଶ୍ଚିତ ଭାବେ ତାଙ୍କ ଭିତରୁ କିଛି ଜଣ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦିଅନ୍ତି, ଅନ୍ୟମାନେ କିଛି ବର୍ଷ ପରେ ପୁଣି ଆଉଥରେ ରିଲାପ୍ସ କରନ୍ତି, ତାକୁ ପ୍ରତ୍ୟାବର୍ତ୍ତନ ବୋଲି କୁହାଯାଏ। ତେଣୁ ପ୍ରତ୍ୟାବର୍ତ୍ତନ ହୋଇଗଲା ମାନେ ତୁରନ୍ତ ଯଦି ସେ ପୁଣି ଆଉଥରେ ସାହାଯ୍ୟ ନିଏ ସେ ପୁଣି ଆଉଥରେ ସେଟା ତାର ଅଟକି ଯାଇପାରିବ। ଯେଉଁ ଭାଇ ଭଉଣୀମାନେ ନିଶା ଖାଉଛନ୍ତି ସେମାନେ ଆଗେ ଛାଡ଼ିବାକୁ ଚାହିଁବା ପାଇଁ ହେଲେ ପ୍ରାଥମିକ ଭାବେ ସେମାନେ ନିଜକୁ ଯଦି ସଂଯମ କରି ଧୀରେ ଧୀରେ ପରିମାଣ ଆଉ ତାଙ୍କର ଆବଶ୍ୟକତାକୁ କମେଇ କମେଇ କମେଇକି ଗୋଟେ ସ୍ଥିର ପୋଜିସନକୁ ଆଣନ୍ତି, ସେ ସମୟରେ ଡକ୍ଟରଙ୍କ ପରାମର୍ଶ ସହ ଯୋଗ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି କରି ଧୀରେ ଧୀରେ ନିଜକୁ ସୁସ୍ଥ କରିପାରିବେ। ଏଥିପାଇଁ ସମୟ ଲାଗିପାରେ, ଆମର ସ୍ନାୟୁ ବ୍ୟବସ୍ଥା ଥରେ ଖରାପ ହୋଇଗଲେ ଏହା ସୁଧାରିବା ପାଇଁ ପାଖାପାଖି 2 ବର୍ଷ ସମୟ ଲାଗିଯାଏ, ତଥାପି 6 ମାସ ପରେ କଷ୍ଟକର

0: ଆମ କାର୍ଯ୍ୟକ୍ରମ ତ ସରି ଆସିଲାଣି, ଆମର ଆପଣମାନେ ଜାଣିଛନ୍ତି ଆମର କାର୍ଯ୍ୟକ୍ରମର ଇଏ ହେଉଛି ଅବଧି ହେଉଛି ଅଧଘଣ୍ଟା, ତାହାରି ଭିତରେ ଆମେ ଆପଣଙ୍କୁ ବିଭିନ୍ନ ରକମ ଚେଷ୍ଟା କରୁ ଯେ ଆପଣଙ୍କୁ ସଚେତନ କରିବା, ଆମେ ମଧ୍ୟ ସଚେତନ ହେବା, ଆମ ପରିବାରକୁ ସଚେତନ କରିବା, ଆପଣମାନଙ୍କୁ ସଚେତନ କରିବା, ତାହାରି ଭିତରେ ଆପଣ ଟିକେ ଖୋଜନ୍ତୁ, ଜାଣନ୍ତୁ, ଶୁଣନ୍ତୁ ଏବଂ ସେଇ ହିସାବରେ ପଦକ୍ଷେପ ନିଅନ୍ତୁ, ତେବେ ଯାଇକି ଆମର ଯୋଉ ଆକାଶବାଣୀ ବାରିପଦାର ଯୋଉ କାର୍ଯ୍ୟକ୍ରମ ରହିଛି ଚାଷବାସ, ତାର ଯୋଉ ରହିଛି ସଫଳ ରୂପାୟନ, ଆମେ ସଫଳ ରୂପାୟନ କରିପାରିବା। ଆମ କାର୍ଯ୍ୟକ୍ରମର ନାମ ହେଉଛି ଚାଷବାସ, କିନ୍ତୁ ଆମେ ସବୁ କଥା ହଉ, ଆମ ଠିକଣା ହେଉଛି
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
0: ଆମକୁ ଶୁଣୁଥିବା ସବୁ ଶ୍ରୋତା ବନ୍ଧୁ, ସବୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ସହିତ ଆଜିକା କାର୍ଯ୍ୟକ୍ରମ ଏଇଠି ରଖୁଛୁ। ନମସ୍କାର।

ଶୁଣିଲେ ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଗୁଡ଼ିକ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ଅଭିଳାଷ। ପରବର୍ତ୍ତୀ ଗୀତଟି ଅଭିଳାଷା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଭିକାରୀ ବଳ ଏବଂ ଚରସ।

ଏଥର ଗୀତଟି ଏ ଯୁଗର କୃଷ୍ଣ ସୁଦାମା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ପଙ୍କଜ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ବିଜ୍ଞାପନ ପରେ।

କୌଣସି ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଶ୍ୱେତଲୀନା।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଆପ୍ ମୁଝେ ଆଛେ ଲାଗେନା ଚଳଚ୍ଚିତ୍ରର କେତେଟି ଗୀତ ଗୁଡ଼ିକ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।